ଆକାଶବାଣୀ କେନ୍ଦୁଝର ଆଜି ସୋମବାର 1948 ଶତାବ୍ଦ ବୈଶାଖ 28 ଦିନ ଇଂରାଜୀ 2026 ମସିହା ମଇ ମାସର 18 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ପ୍ରାତଃ 5:58:37 ଆମର ଅଗଣିତ ପ୍ରିୟ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରସାରଣ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ରେ 100.1 ମାଧ୍ୟମରେ ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଯୋଗେ ମଧ୍ୟ ଶୁଣିପାରୁଛନ୍ତି।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନେଇ ବିଦ୍ୟ ଶୁଣିଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ପୁରାତନ ରଚନା ଗାଇଛନ୍ତି ଅଲେଖ ଚନ୍ଦ୍ର ସାମଲ।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆଜି ପାଇଁ ଏତିକିରେ ଶେଷ ହେଲା। କଣ୍ଠଶିଳ୍ପୀ ଥିଲେ ଅନୁପ ଜଲୋଟା, ଶାନ୍ତିଲତା ବାରିକ, ଅଲେଖ ଚନ୍ଦ୍ର ସାମଲ, ଅନୁରାଧା ପଡ଼ୱାଲ ଏବଂ ନମିତା ଅଗ୍ରୱାଲ। ଆକାଶବାଣୀ କେନ୍ଦୁଝର। ଶୁଣନ୍ତୁ ଅନୁଚିନ୍ତା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ଅସୀମାନନ୍ଦ ସରସ୍ୱତୀ।

ନିଷ୍କାମ ଭାବରେ ସେବା କରିବାରେ ଯେଉଁ ଫଳ ଥାଏ ତାହା ଭଗବାନଙ୍କୁ ସନ୍ତୁଷ୍ଟ କରେ। ଭଗବାନ ଆଉ କେଉଁଠି ଥାଆନ୍ତୁ ବା ନଥାନ୍ତୁ, ସେ ମଣିଷର ଆନ୍ତରିକ ସେବା ଓ ଭକ୍ତିରେ ହିଁ ଥାଆନ୍ତି। ସେଥିପାଇଁ ତ ଆମ ପୁରାଣ ଶାସ୍ତ୍ର ବାରମ୍ବାର କହିଛନ୍ତି, ମାନବ ସେବା ହିଁ ମାଧବ ସେବା। ମାନବ ସେବା ଭିତରେ ଆସେ ବାପା ମାଆଙ୍କ ସେବା। ଆମ ପୁରାଣ ଶାସ୍ତ୍ର କହିଛନ୍ତି, ପିତୃଦେବ ଭବ ମାତୃଦେବ ଭବ ଇତ୍ୟାଦି। ସେଥିପାଇଁ ତ କୁହାଯାଇଛି, ପିତାମାତା ଠାରୁ ବଡ଼ ଦେବତା କି ସ୍ୱର୍ଗ ରାଇଜେ ନାହିଁ, ତାଙ୍କରି ଆଶିଷ ଲୋଡ଼ା ଏକାସିନା ଦିନେ ବଡ଼ ହେବା ପାଇଁ। ସେଥିପାଇଁ ପୁରାଣରେ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ପିତୃସତ୍ୟ ପାଳନ କରି 14 ବର୍ଷ ବନଗମନ କରିଥିଲେ। ସେହିପରି ପୁଣ୍ଡରୀକ ନାମକ ଜଣେ ପିଲା ମାତା ପିତାଙ୍କ ସେବା କରି ଭଗବାନଙ୍କୁ ଲାଭ କରିଥିଲା। ପୁଣ୍ଡରୀକ ମାତା ପିତାଙ୍କର ସେବାରେ ନିଜକୁ ବ୍ରତି କରିଦେଇଥିଲେ, ଏମିତିକି ମାତା ପିତାଙ୍କ ସେବା ଛାଡ଼ି କେଉଁଆଡ଼େ ଯାଉନଥିଲେ। ସେ ଅନନ୍ୟ ଭାବରେ ପିତାମାତାଙ୍କ ସେବା କରୁଥିଲେ। ସକାଳୁ ଶଯ୍ୟାତ୍ୟାଗ କରି ପୁଣ୍ଡରୀକ ପିତାମାତାଙ୍କ ସେବା କରେ, ମାତା ପିତାଙ୍କୁ ସ୍ନାନ କରାଇ ତାପରେ ତାଙ୍କୁ ଖାଇବାକୁ ପିଇବାକୁ ଦିଏ, ପରେ ଶୁଆଇ ଦିଏ। ଏସବୁ କାମ ସରିଲା ପରେ ପୁଣ୍ଡରୀକ ନିଜେ ଖାଏ। ଥରେ ସେ ପିତାମାତାଙ୍କ ସେବା କରୁଥିବା ସମୟରେ ସ୍ୱୟଂ ଭଗବାନ ପୁଣ୍ଡରୀକକୁ ଦେଖା କରିବା ପାଇଁ ଆସି ତାର କୁଡ଼ିଆରେ ପହଞ୍ଚିଲେ। ସେତେବେଳେ ପୁଣ୍ଡରୀକ ପିତାମାତାଙ୍କୁ ଶୁଆଇ ଦେଉଥାଏ। ଭଗବାନ ଦ୍ୱାରଦେଶରେ ଠିଆ ହୋଇ କହିଲେ, ପୁଣ୍ଡରୀକ, ମୁଁ ଭଗବାନ ଆସିଛି ତୋତେ ଦେଖା କରିବା ପାଇଁ। ପୁଣ୍ଡରୀକ ପଛକୁ ଚାହିଁପାରିଲା ନାହିଁ, କାରଣ ତାର ଗୋଟିଏ ଜଙ୍ଘ ଉପରେ ବାପାଙ୍କର ଓ ଆଉ ଗୋଟିଏ ଜଙ୍ଘ ଉପରେ ମାଆଙ୍କର ମୁଣ୍ଡ ରହିଥିଲା। ପୁଣ୍ଡରୀକ ଭଗବାନଙ୍କ ଡାକ ଶୁଣି କହିଲା, ଯଦି ଭଗବାନ ଆସିଛନ୍ତି ଟିକିଏ ଅପେକ୍ଷା କରନ୍ତୁ, ମୋର ମାଆ ବାପା ଶୋଇଛନ୍ତି, ମୁଁ ତାଙ୍କୁ ଶୁଆଇ ସାରିଲେ ଆପଣଙ୍କୁ ଭେଟିବି, ସେ ପର୍ଯ୍ୟନ୍ତ ଟିକିଏ ଅପେକ୍ଷା କରନ୍ତୁ। ଭଗବାନ କହିଲେ, ପୁଣ୍ଡରୀକ, ମୋତେ ପାଇବା ପାଇଁ ମୁନି ଯୋଗୀ ଋଷି ତପସ୍ୱୀ ବହୁ ବର୍ଷ ଧରି ପୂଜା ଆରାଧନା ଧ୍ୟାନ ଆଦି କରିଆସୁଛନ୍ତି, ତଥାପି ମୋର ଦେଖା ପାଉନାହାନ୍ତି। ଅଥଚ ତୁମ ପାଖକୁ ମୁଁ ଆଜି ଆସିଛି, ତୁମେ ମୋର ଦର୍ଶନ ପାଇଁ ବ୍ୟାକୁଳିତ ହେଉନା। ପୁଣ୍ଡରୀକ କହିଲା, ପ୍ରଭୁ, ମୁଁ ତ ଆପଣଙ୍କୁ ଡାକି ନାହିଁ, ବରଂ ଆପଣ ଛାଏଁ ଆସିଛନ୍ତି। ଆପଣ ମୋ ପାଖକୁ ଆସିବା ପଛରେ ଯେଉଁ କାରଣଟି ରହିଛି ତାହା ହେଉଛି, ମୁଁ ବାପା ମାଆଙ୍କର ସେବା କରୁଛି, ଆଉ ମୁଁ ତ ଏବେ ସେହି ବାପା ମାଆଙ୍କର ସେବା କରୁଛି, ତାଙ୍କୁ ଛାଡ଼ି କିପରି ଯିବି? ଏଇ ଇଟାଟି ନିଅନ୍ତୁ, ସେଠାରେ ନିରବରେ ବସିଥାନ୍ତୁ, ମୁଁ ସେବା ସାରିଲେ ଆପଣଙ୍କୁ ଭେଟିବି। ଏବେ କଥା ହେଲେ ବାପା ମାଆଙ୍କର ନିଦ କାଳେ ଭାଙ୍ଗିଯିବ। ପୁଣ୍ଡରୀକ ଦେଇଥିବା ଇଟା ଉପରେ ଭଗବାନ ବସି ରହିଲେ। ପୁଣ୍ଡରୀକ କହିଲେ, କ'ଣ ମୋ ବାପା ମାଆଙ୍କ ସେବାରେ ଏତେ ପୁଣ୍ୟ ଅଛି ଯାହାଫଳରେ ଆପଣ ବିନା ଡାକରାରେ ଆସି ମୋ ପାଖରେ ପହଞ୍ଚିଗଲେ? ତାହେଲେ ଏବେ କୁହନ୍ତୁ, ମୁଁ ବାପା ମାଆଙ୍କ ସେବା ଛାଡ଼ି କିପରି ଆପଣଙ୍କ ପାଖକୁ ଯିବି? ଭଗବାନ ପୁଣ୍ଡରୀକଙ୍କର ସେବାରେ ସନ୍ତୁଷ୍ଟ ହୋଇଗଲେ। କହିଲେ, ପୁଣ୍ଡରୀକ, ମୁଁ ତୁମ ପିତାମାତାଙ୍କ ସେବାରେ ସନ୍ତୁଷ୍ଟ, ଆଉ ତାଙ୍କରି ଭିତରେ ହିଁ ମୁଁ ରହିଛି, ଏବେ କ'ଣ ମାଗିବାର ଅଛି ମାଗ। ପୁଣ୍ଡରୀକ କହିଲେ, ପ୍ରଭୁ, ମୋର ମାଗିବାର କିଛି ନାହିଁ, କେବଳ ବାପା ମାଆଙ୍କ ସେବାରେ ମୋ ଜୀବନ ଅତିବାହିତ ହୋଇଯାଉ। ଭଗବାନ ତଥାସ୍ତୁ କହି ଅନ୍ତର୍ଧ୍ୟାନ ହୋଇଗଲେ। ବାସ୍ତବରେ ଆଜିକାଲି ଆମେ ବାପା ମାଆଙ୍କ ସେବା କରିବାକୁ କୁଣ୍ଠିତ ହେଉ, କିନ୍ତୁ ତାଙ୍କର ସମାଧି ପାଖରେ ଖୁବ୍ ଆଡ଼ମ୍ବରରେ ପୂଜା ଅର୍ଚ୍ଚନା କରୁ, ସ୍ମୃତି ଦିବସକୁ ପାଳନ କରିଚାଲୁ, ସ୍ମୃତିଚାରଣ ସଭାରେ ତାଙ୍କୁ ବହୁ ଭାବି ନେଉ, ଫଟୋ ପାଖରେ ସାଜସଜା କରି ଚମକାଇ ଦେଉ, କିନ୍ତୁ ଜୀବନ୍ତ ବେଳେ ଦେହ ଖରାପ ସମୟରେ ବିରକ୍ତି ହେଉ, ଏମିତି ସେବାରେ କି ଫଳ ଥାଏ? ଏହା ହେଉଛି ମଣିଷ ଭିତରର ବ୍ୟଭିଚାରିଣୀ ଭକ୍ତି।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଗଙ୍ଗା କୂଳରେ ମୁନିମାନଙ୍କ ମେଳରେ ରାଜା ପରୀକ୍ଷିତ ଥିବାବେଳେ ଶୁକଦେବ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ପୂଜା କଲେ। ତାଙ୍କର ବିଶ୍ୱାସ ହେଲା ମରଣ କାଳରେ ଶୁକଙ୍କ ସଙ୍ଗ ପାଇ ଏ ଭବସାଗର ପାରି ହୋଇଯିବେ। ଜୀବନ ଯିବା କାଳରେ କ'ଣ ଶୁଣିବେ, କାହାକୁ ଚିନ୍ତିବେ, କ'ଣ ଭଜନ କରିବେ, ସେହି କଥା କହିବାକୁ ଅନୁରୋଧ କଲେ ଶୁକମୁନିଙ୍କୁ। ଏହା ହିଁ ଥିଲା ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର କଥାବସ୍ତୁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଘାସ ଦମନ ପାଇଁ ମାଟିରୁ ଜାତ ପୋକର, ଅଣ୍ଡା ଓ ଶୁକର ଦମନ ପାଇଁ ବର୍ତ୍ତମାନ ଖରାଟିଆ ଚାଷ କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅମଳ ହୋଇଥିବା ଧାନ, ଚିନାବାଦାମ, ମୁଗ ଏବଂ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଖରା ସମୟରେ ବାହାରକୁ ବାହାରୁଥିଲେ ଓଦା ଗାମୁଛା କିମ୍ବା ଛତା ବ୍ୟବହାର କରନ୍ତୁ। ଠିକ୍ ସମୟରେ ପାଣି ପିଅନ୍ତୁ। ଜମିର ପ୍ରକାର, ମାଟିର ଉର୍ବରତା ଓ ଜଳସେଚନର ସୁବିଧାକୁ ବିଚାରକୁ ନେଇ ଖରିଫ ଫସଲ ପାଇଁ ଯୋଜନା ପ୍ରସ୍ତୁତି କରନ୍ତୁ। ଅଧିକ ଗରମ ସମୟରେ ଜମିରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ବୃଦ୍ଧି ହୋଇପାରିବ। ଫଳ ବଗିଚାରେ ନିୟମିତ ଜଳସେଚନ କରନ୍ତୁ। ଗଛ ମୂଳରେ ନଡ଼ା, ଶୁଖିଲା ପତ୍ର, କରତଗୁଣ୍ଡ ଆଦି ଦ୍ୱାରା ଜୈବିକ ଆଚ୍ଛାଦନ ସହ ବୁନ୍ଦା ଜଳସେଚନର ବ୍ୟବସ୍ଥା କରନ୍ତୁ। ଚାଷୀଭାଇମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ପାଣି ଥିବା ସ୍ଥାନ ନିକଟରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ଯଦି କୌଣସି ସୁରକ୍ଷିତ ସ୍ଥଳ ଉପଲବ୍ଧ ନଥାଏ, ତେବେ ଖୋଲା ଜାଗାରେ ତଳକୁ ବସି 2 ପାଦକୁ ଏକାସାଥରେ ରଖନ୍ତୁ, ଯେପରିକି ଶରୀରର ସବୁଠାରୁ କମ୍ ଅଂଶ ମାଟି ସହିତ ଲାଗି ରହିବ। ଧାନ ସାଇତି ରଖିଥିବା ବସ୍ତା କିମ୍ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ ଫସ୍ଫାଇଟ୍ ଟାବ୍ଲେଟ୍ 1 ଟନ୍ ଧାନ ପିଛା 3 ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହାପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରିକି କିଛି ଫାଙ୍କା ଜାଗା ନ ରୁହେ। ଯଦି କୋଠରୀର ସନ୍ଧି ଜାଗା କିମ୍ବା କବାଟ ଫାଙ୍କା ଜାଗା ଥାଏ, ତେବେ କାଦୁଅ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। ଏହିପରି 7-10 ଦିନ ପର୍ଯ୍ୟନ୍ତ କୋଠରୀର ବସ୍ତା ମୁହଁ ଭଲ ଭାବରେ ବନ୍ଦ କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ମାଟି ଶୁଖିଲା ରଖନ୍ତୁ ନାହିଁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମ ଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ ପ୍ରୟୋଗ କରନ୍ତୁ। ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42, ଇୟର୍ଲି କମ୍ପୋଜିଟ୍, MEH 114, MEH 133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। 1 ଏକର ଜମି ପାଇଁ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ନକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ବୁଦାରେ 2 ହିସାବରେ ଏକର ପ୍ରତି 50-75 ହଜାର ଗଛ ଲଗାନ୍ତୁ।
0: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର 1-2 ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର 1-2 ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତା ବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 7:30 ପ୍ରଚାର କରିବୁ କୃଷି ସଂସାର। ଏଥିରେ ଶୁଣିବେ ଆଲୋଚନା ସୁସ୍ଥ ଚାରା ଉତ୍ପାଦନ, ଏ ସମ୍ପର୍କରେ ବିଜୟ କୁମାର ରାଉତରାୟଙ୍କ ସହ ଆଲୋଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: एयम आकाशवाणी संप्रति वार्ताः श्रूयन्ताम् प्रवाचकः सुरेश चंद शर्मा। अथ वार्ताः। प्रधानमंत्री श्री नरेन्द्र मोदी गतरात्रौ गोथेनबर्ग इत्यत्र स्वीय स्वीडिश समकक्षेण उल्फ क्रिस्टर्सन इत्यमुना साकं संवादं विहितवान्। श्री मोदी द्विदिवसीय स्वीडन यात्रान्तर्गतं गतदिने गोथेनबर्ग इत्यत्र सम्प्राप्तवान्। भारत स्वीडन देशयोः सम्बन्धेषु मोदिनः असाधारण योगदानाय दूरदर्शी नेतृत्व सम्माने च प्रधानमंत्री श्री मोदी रॉयल ऑर्डर ऑफ द पोलर स्टार डिग्री कमांडर ग्रेड क्रॉस इत्यनेन सम्मानेन सभाजितवान्। प्रधानमंत्री मोदी सह प्रतिनिधि मंडल स्तरीय वार्तांतर्गतम उभौ नेतारो भारत स्वीडन संबंधानां समेषां पदक्षेपाणां समीक्षामपि कृतवन्तौ। उभौ नेतारो व्यापार निवेश प्रविधि नवाचार हरित परिवर्तनम अंतरिक्ष रक्षा अनुसंधानम समेत्य नैकेषु विषयेषु चर्चितवन्तौ। स्वीय संबोधने श्री मोदी आतंकवादम आलोचयन नैकेषु विषयेषु विस्तृतेण वक्तव्यं प्रकटितवान्। आतंकवादम विरुध्य संघर्षे स्वीडिश प्रधानमंत्रिणः समर्थनाय आभारमपि श्री मोदी प्रकाशितवान्।
3: आतंकवाद पूरी मानवता के लिए गंभीर चुनौती है। पिछले वर्ष पहलगाम में हुए आतंकी हमले के बाद हमें स्वीडन से मिले समर्थन के लिए मैं प्रधानमंत्री क्रिस्टर्सन का आभार व्यक्त करता हूं। हम आतंकवाद और उसके समर्थकों के विरुद्ध लड़ाई जारी रखेंगे।
2: प्रधानमन्त्रिणा नरेन्द्र मोदिना स्वीडिश समवायाः आमन्त्रिताः। गोथेनबर्ग इत्यत्र प्रमुख स्वीडिश समवाय प्रमुखैः सह वार्तान्तर्गतं श्रीमोदी स्वीडिश समवायान् विनिर्माण हरित हाइड्रोजन अभियानं स्वच्छोर्जा अन्येषु क्षेत्रेषु च स्वीयोपस्थिति संवर्धनाय आग्रहमपि कृतवान्। प्रधानमंत्री श्री नरेन्द्र मोदी अद्य स्वीय यात्रायाः चतुर्थे चरणे नॉर्वे इत्यत्र सम्प्राप्येत। भारत नॉर्डिक शिखर सम्मेलने भाग ग्रहणाय अथ द्विपक्षीय वार्ताभ्यः श्री मोदी अद्य नॉर्वे इत्यत्र सम्प्राप्येत। प्रधानमंत्रिणः मोदिनः नॉर्वे इत्यत्र एषा प्रथमा यात्रा स्यात्। श्रीमोदी राजा हेराल्ड पंचम इत्यमुना अथ रानी सौम्या इत्यनया साकं च मेलनं कुर्यात्। श्रीमोदी तत्रत्य प्रधानमंत्रिणा जोनास गहरस्टोरी इत्यमुना साकं द्विपक्षीयां वार्तां कुर्यात्। कांग्रेस दलस्य नेतृत्वे केरलम शासनस्य शपथ ग्रहणम अद्य स्यात्। कांग्रेस दलस्य नेता वीडी सतीशन अद्य तिरुवनंतपुरम इत्यत्र शपथवचनं स्वीकुर्यात्। कांग्रेस दलेन सतीशन इत्यसौ केरल प्रदेशस्य अग्रिम मुख्यमंत्री रूपेण समुद्घोषितः। कांग्रेस दलस्य नेतृत्व युतेन यूनाइटेड डेमोक्रेटिक ग्रंथि युतेन तत्र शासन विरचनं स्यात्। केन्द्रीयः गृह सहकारिता मंत्री अमित शाहः गुजरात प्रदेशस्य गांधीनगरे 700 कोटि मितानां विकास परियोजनानां उद्घाटनं शिलान्यासं च कृतवान्। स्वीय द्विदिवसीय यात्रावधौ गतदिने गांधीनगर नगर निगमस्य 100 कोटि मितानां विकास कार्याणां शुभारम्भमपि श्री शाहः विहितवान्। एतत् पूर्वं प्रथमे दिने श्री शाहः सूचना केन्द्रस्य उद्घाटनं च कृतवान्। श्री शाहः एआई तथा डीपटेक इत्येतौ भविष्यस्य अर्थव्यवस्थायाः मुख्य स्तंभौ इति वर्णितवान्।
3: आने वाले 25 साल में
4: जो सेक्टर विश्व की अर्थनीति को विश्व के अर्थतंत्र को दिशा देंगे वो सभी क्षेत्र में आज भारत फाउंडर बनकर अपनी मजबूत उपस्थिति को दर्ज करा रहा है और यही बता रहा है कि भारत का भविष्य बहुत सुनहरा है। एआई और डीप टेक के जो भविष्य है इसके लिए इसके जैसे टेक पार्क बहुत बड़ा काम भी करेंगे और इसको आगे भी बढ़ाएंगे।
2: अन्ते च क्रीडा वार्तासु आईपीएल इत्येतस्यां क्रिकेट लीग प्रतिस्पर्धायां अद्य चेन्नई सुपर किंग्स सनराइजर्स हैदराबाद इत्यनयोः दलयोः मध्ये द्वन्द्वं स्यात् इति वार्ताः।
5: कार्यक्रम सुनिछन्ति आकाशवाणी केन्दुझर केन्द्ररु। सुनतु आजर कार्यक्रम संपर्क सूचना। सतटा पचीस मिनिट्रे शुणे गोटे भक्ति गीत। आदिवासी संगीत कार्यक्रम शुणे हो गीत आज सका सतटा तीस मिनिट्रे परेषण करेंगे लालमोहन मुंडा एवं साथी। नमस्कार केन्दुझर कार्यक्रम आठटा बाजि तीस मिनिट्रे उपस्थापना मंजुला महंत। गीतांजलि कार्यक्रम शुणे चलचित्र गीत दिन दसटा दुई मिनिट्रे प्रायोजित कार्यक्रम एनसीईआरटी प्रचार करिबु दसटा बाजि तीस मिनिट्रे। महिला मानक पई कार्यक्रम वसुंधरा दिन गोटे कोड़े मिनिट्रे आज एथिरे शुणे विश्व एड्स टीकाकरण दिवस। साहित्यिका वीणापाणी प्रधान को सह साक्षात्कार एवं आहुरी अनेक। संध्या पांचटा शुणे केतोटी चलचित्र एवं आलबम गीत इंद्रधनु कार्यक्रम जुबमणी पांचटा तीस मिनिट्रे। संध्या छटा दुई मिनिट्रे बनसुरी कार्यक्रम शुणे हो गीत परेषण करेंगे सुपाई मुंडा एवं साथी। आज राति सतटे शुणे आलबम गीत आम चाषवास कार्यक्रम राति सतटा तीस मिनिट्रे देशात्मबोधक गीत आठटे आठटा बाजि पंदर मिनिट्रे संबलपुरी गीत। आज राति दसटे लोकसंगीत कार्यक्रम शुणे खंजणी परेषण करेंगे शिवप्रसाद साहू एवं साथी माने। सिने तरंग कार्यक्रम राति दसटा बाजि तीस मिनिट्रे शुणिले आज कतोटी कार्यक्रम संपर्क सूचना। आकाशवाणी केन्दुझर आंचलिक संवाद रिले करछु आकाशवाणी कटक रु शुणिपारे टिके परे।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ 2 ଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମର ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି।

0: ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା 4 ଇଂରାଜୀ ଅକ୍ଷର ସମାହାର। ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନୋ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ 4 ମାଧ୍ୟମରେ ହୋଇଥାଏ। ପ୍ରଥମରେ, ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା। ଦ୍ୱିତୀୟରେ, ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା। ତୃତୀୟରେ, ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା। ଓ ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି 4 ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ, ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। 2, ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। 3, ଇଞ୍ଜେକ୍ସନ୍ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ୍ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର୍, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। 4, ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ, ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ। କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି, ତାହେଲେ ସଂକ୍ରମଣର 3-6 ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟ

0: ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ ଆଲୋଚନା କରିଥିଲେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭି ଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର୍ ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026-2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
3: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाए जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
2: ଉଭୟ ଦେଶ 2027ରେ ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
3: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ ଏଆଇ କରିଡୋର କୁ ମଜବୁତ କରିବା ପାଇଁ ଠୋସ୍ ଇନିସିଏଟିଭ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ हम इंडिया स्वीडन साइंस एंड टेक्नोलॉजी सेंटर बनाने जा रहे हैं।
2: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
3: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତୀ ହେ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ ହମେଁ ସ୍ୱିଡେନ୍ ସେ ମିଲେ ସମର୍ଥନ କେ ଲିଏ ମେଁ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ କା ଆଭାର ବ୍ୟକ୍ତ କରତା ହୁଁ। ହମ ଆତଙ୍କବାଦ ଅର୍ ଉସକେ ସମର୍ଥକୋ କେ ବିରୁଦ୍ଧ ଲଡ଼ାଇ ଜାରି ରଖେଙ୍ଗେ।
2: ସ୍ୱିଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ ଡିଜିଟାଲ୍ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି।

0: ବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 31ତମ ଆନ୍ତର୍ଜାତିକ ସମ୍ମାନ ମିଳିଥିବା ପରିପ୍ରେକ୍ଷୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଏହା ପ୍ରତିଫଳନ। ସେ କହିଛନ୍ତି, ଆଗାମୀ ଦିନରେ ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ଏକ ଜାତୀୟ ଗର୍ବର ବିଷୟ। ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନରୱେକୁ ପ୍ରଥମ ଗସ୍ତ ହେବ। ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଗସ୍ତ କରିଛନ୍ତି। ସେଠାରେ ଶ୍ରୀ ମୋଦି ରାଜା ହେରାଲ୍ଡ ପଞ୍ଚମ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗର୍ ଷ୍ଟୋନ୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ମୋଦି ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସବୁଜ ପରିବର୍ତ୍ତନ ଓ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଛନ୍ତି। ଗସ୍ତକାଳରେ ଶ୍ରୀ ଶାହା ରାୟପୁର ଓ ବସ୍ତରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ସେ ଛତିଶଗଡ଼ ଗସ୍ତ କରି ଆଜି ସକାଳେ ରାୟପୁରଠାରେ ଜରୁରୀକାଳୀନ ସେବା ଡାଏଲ୍ 112 ଅଧୀନରେ ନୂତନ ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସେ ବସ୍ତର ଯାତ୍ରା କରି ସେଠାରେ ନେତାନାର ଗ୍ରାମରେ ଏକ ସାର୍ବଜନୀନ ସୁବିଧା କେନ୍ଦ୍ରର ଉଦ୍ଘାଟନ କରିବେ। ଏହି କେନ୍ଦ୍ର ଜରିଆରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ କରାଯାଇପାରିବ। ଶ୍ରୀ ଶାହା ଆଜି ଜଗଦଲପୁରରେ ପହଞ୍ଚି ଅମର ବାଟିକାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅପରାହ୍ନରେ ସେ ଶହୀଦଙ୍କ ପରିବାର, ସୁରକ୍ଷାକର୍ମୀ, ନକ୍ସଲ ହିଂସା ପ୍ରଭାବିତ ବ୍ୟକ୍ତି ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତର କେ ସଙ୍ଗରେ ଶ୍ରୀ ଶାହା ସାମିଲ ହେବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭି ଡି ସତୀଶନ ଆଜି କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 16 ଜଣ ପ୍ରଥମଥର ପାଇଁ ମନ୍ତ୍ରୀପଦ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ 11 ମନ୍ତ୍ରୀପଦ ମିଳିଥିବା ବେଳେ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍କୁ 5, କେରଳ କଂଗ୍ରେସ ଜୋସେଫ୍, ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, କେରଳ କଂଗ୍ରେସ ଜାକବ୍ ଏବଂ କମ୍ୟୁନିଷ୍ଟ ମାର୍କସିଷ୍ଟ ପାର୍ଟିକୁ 1 ଲେଖାଏଁ ମନ୍ତ୍ରୀପଦ ମିଳିବ। ଶ୍ରୀ ସତୀଶନଙ୍କ ଘୋଷଣା ଅନୁଯାୟୀ ଥିରୁବାଞ୍ଚୁର ରାଧାକ୍ରିଷ୍ଣନ ବାଚସ୍ପତି ଏବଂ ସାନିମଲ ଉସ୍ମାନ ଉପବାଚସ୍ପତି ହେବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 79ତମ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଲାଗି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଆଜିଠାରୁ ଜେନେଭାରେ ଏହି 6-ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପୁନଃ ଆକୃତି ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି। ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସହଯୋଗପୂର୍ଣ୍ଣ ସମାଧାନ ଦିଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ 165ରୁ ଅଧିକ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ, ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ ଏବଂ ଭାରତୀୟ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011 2371 7117 2331 44442311048 এবং 23710100 নম্বরকু ডায়াল করিবাকু হেবো। এয়া ব্যতীত শ্রোতা মানে 92890944 নম্বরকু হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ আস্কএয়ার মাধ্যমে প্রশ্ন পচারি পারিবে। আইপিএল ক্রিকেটে গতকাল অনুষ্ঠিত দুইটি ম্যাচে দিল্লি ক্যাপিটালস এবং রয়্যাল চ্যালেঞ্জর্স বেঙ্গালুরু বিজয়ী হয়েছেন। প্রথম টিম ভাবে রয়্যাল চ্যালেঞ্জর্স বেঙ্গালুরু প্লে অফকু উন্নীত হয়েছে। ধর্মশালায় অনুষ্ঠিত প্রথম ম্যাচে রয়্যাল চ্যালেঞ্জর্স বেঙ্গালুরু 4 উইকেট হরাই 222 রন স্কোর করেছিল। পঞ্জাব কিংস সমান সংখ্যক ওভরের 8 উইকেটের 198 রন করা সক্ষম হয়েছিল। দিল্লির অরুণ জেটলি স্টাডিয়ামে অনুষ্ঠিত দ্বিতীয় ম্যাচে দিল্লি ক্যাপিটালস 5 উইকেটে রাজস্থান রয়্যালসকু পরাস্ত করেছিল। আইপিএল ক্রিকেটে আজ চেন্নাইর এমএস চিদম্বরম স্টাডিয়ামে সন্ধ্যা 7:30 সনরাইজর্স হায়দ্রাবাদ ও চেন্নাই সুপর কিংস মধ্যে ম্যাচ অনুষ্ঠিত হব। মুখ্য সংবাদ পুনিথরে। প্রধানমন্ত্রী মোদীঙ্কু মিলিলা সোয়েডেনর সর্বোচ্চ সম্মান রয়্যাল অর্ডার অফ দ্য পোলার স্টার। প্রতিরক্ষা প্রযুক্তিবিদ্যা ও কৃত্রিম বুদ্ধিমত্তা ক্ষেত্রে মিলিতভাবে কার্য করা উভয় দেশ সহমত। তৃতীয় ভারত নর্ডিক শিখর সম্মেলনী এবং দ্বিপাক্ষিক আলোচনা পাই আজ নরওয়ে গস্ত করবে প্রধানমন্ত্রী। ছত্তিশগড়ের বস্তরের আজ শহীদঙ্ পরিবার ও সুরক্ষাকর্মী আলোচনা করবে স্বরাষ্ট্রমন্ত্রী। কেরল মুখ্যমন্ত্রী ভাবে আজ শপথ গ্রহণ করবে কংগ্রেস নেতা ভি ডি সতীশন। এবং আইপিএল ক্রিকেটে গতকাল অনুষ্ঠিত দুইটি ম্যাচে দিল্লি ক্যাপিটালস ও রয়্যাল চ্যালেঞ্জর্স বেঙ্গালুরু বিজয়ী। সংবাদ শেষ হলা।
1: আকাশবাণী কেন্দুঝর শুনন্তু গোটিয়ে ভক্তি গীত। কণ্ঠশিল্পী মানসী পাত্র।

ଶୁଣୁଥିଲେ ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ମାନସୀ ପାତ୍ର, ଗୀତ ରଚନା କରିଥିଲେ ପଞ୍ଚାନନ ନାୟକ। ଆକାଶବାଣୀ କେନ୍ଦୁଝର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ହୋ ଗୀତ। ପରିବେଷଣ କରିଛନ୍ତି ଲାଲମୋହନ ମୁଣ୍ଡା ଏବଂ ତାଙ୍କର ସାଥୀମାନେ।

ଶ୍ରୋତାବନ୍ଧୁ, ଆଜି ହେଉଛି ଇଣ୍ଟରନ୍ୟାସନାଲ୍ ମ୍ୟୁଜିୟମ୍ ଡେ ବା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ପ୍ରତିବର୍ଷ ମେ 18 ତାରିଖରେ ଏହି ଦିବସ ପାଳିତ ହୋଇଥାଏ। ଏହି ଦିନଟିକୁ କାଉନ୍ସିଲ୍ ଅଫ୍ ମ୍ୟୁଜିୟମ୍ସ ବା ICOM ଦ୍ୱାରା ଆୟୋଜନ କରାଯାଇଥାଏ, ଯାହାର ଉଦ୍ଦେଶ୍ୟ ସମାଜରେ ସଂଗ୍ରହାଳୟର ଗୁରୁତ୍ୱକୁ ଜାଗୃତ କରିବା। ସଂଗ୍ରହାଳୟଗୁଡ଼ିକ ଆମର ଅତୀତକୁ ସଂରକ୍ଷଣ କରି ଭବିଷ୍ୟତ ପିଢ଼ିଙ୍କୁ ଜ୍ଞାନ ଦେଇଥାଏ। ଏହା ଆମର ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷା ଦେଇଥାଏ, ଲୋକମାନଙ୍କୁ ଇତିହାସ ସହିତ ଯୋଡ଼ିଥାଏ, ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ଦେଇଥାଏ। ଐତିହାସିକ ବସ୍ତୁ, କଳାକୃତି ଓ ପ୍ରାଚୀନ ସଂସ୍କୃତିକୁ ମଧ୍ୟ ରକ୍ଷା କରିଥାଏ। ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଆମକୁ ଆମର ସାଂସ୍କୃତିକ ମୂଳକୁ ମନେ ପକାଇଥାଏ ଏବଂ ସଂଗ୍ରହାଳୟଗୁଡ଼ିକୁ ସମର୍ଥନ କରିବା ପାଇଁ ପ୍ରେରଣା ଦେଇଥାଏ। ବିଶ୍ୱର ଭିନ୍ନ ଭିନ୍ନ ସଂଗ୍ରହାଳୟରେ ଏହି ଦିନଟି ଉତ୍ସାହର ସହିତ ପାଳନ ହେବା ସହ ଏଥିରେ ପ୍ରଦର୍ଶନୀ, ସାମ୍ବାଦିକ ଆଲୋଚନା, ଶିକ୍ଷାମୂଳକ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ଅନୁଷ୍ଠାନ ଆଦି ଆୟୋଜିତ ହୋଇଥାଏ।

0: ତେବେ ଶ୍ରୋତା ବନ୍ଧୁ, ସମୟ ତ ଇସାରା ଦେଲାଣି, ଆଜି ପାଇଁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।
1: ଶୁଣୁଥିଲେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ମଞ୍ଜୁଳା ମହାନ୍ତ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ସମୟ 9:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଚିତ୍ରଲୋକ, ରିଲେ କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଠାରୁ। ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଗୀତାଞ୍ଜଳି କାର୍ଯ୍ୟକ୍ରମ ଶୁଣିବେ 10:02। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ପ୍ରଚାର କରିବୁ 10:30। ଦିନ 1:20 ଶୁଣିବେ ବସୁନ୍ଧରା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବିଶ୍ୱ ଏଡ୍ସ ଟିକାକରଣ ଦିବସ ସମ୍ପର୍କରେ, ସାହିତ୍ୟିକା ବୀଣାପାଣି ପ୍ରଧାନଙ୍କ ସହ ସାକ୍ଷାତକାର ଏବଂ ଆହୁରି ଅନେକ। ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଶୁଣିବେ ଚଳଚ୍ଚିତ୍ରର ଗୀତ ଏବଂ ଆଲବମ୍ ଗୀତ 5:00। ଯୁବବାଣୀ 5:30। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି ପ୍ରଚାର କରିବୁ 6:02। ଆଜି ଏଥିରେ ହୋ ଗୀତ ପରିବେଷଣ କରିବେ ସୁପାଇ ମୁଣ୍ଡା ଏବଂ ସାଥୀ। 7:00 ରହିଛି ଆଲବମ୍ ଗୀତ, ଆଲବମ୍ ପ୍ରିୟାର ପଣତ ଆମ ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30। ଦେଶଭକ୍ତି ଗୀତ ଶୁଣିବେ 8:00। ସମ୍ବଲପୁରୀ ଗୀତ 8:15। 10:00 ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଖଞ୍ଜଣୀ, ପରିବେଷଣ କରିବେ ଶିବପ୍ରସାଦ ସାହୁ ଏବଂ ସାଥୀମାନେ। ସିନେତରଙ୍ଗ କାର୍ଯ୍ୟକ୍ରମ 10:30। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଚଳଚ୍ଚିତ୍ର ଗୀତକୁ ନେଇ ଆମର ବିଶେଷ ଉପସ୍ଥାପନାରେ କାର୍ଯ୍ୟକ୍ରମ ଗୀତାଞ୍ଜଳି।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
3: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶ୍ରୋତା ବନ୍ଧୁ, ଖରାଦିନରେ ସୁରକ୍ଷା ଓ ସଚେତନତା ଅତ୍ୟନ୍ତ ଆବଶ୍ୟକ। ଅଧିକ ତାପମାତ୍ରା ଦ୍ୱାରା ମଣିଷ, ପଶୁ ଓ ପକ୍ଷୀ ସବୁଠି ଅଂଶୁଘାତର ସମ୍ଭାବନା ଦେଖାଦେଇଥାଏ। ସେଥିପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜରୁରୀ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
4: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
3: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ, ଅଂଶୁଘାତ ପାଇଁ ସତର୍କତା। ଖରାଦିନେ ଦିନ 11-4 ପର୍ଯ୍ୟନ୍ତ ବାହାରକୁ ଯିବାକୁ ଥିଲେ ଏଡ଼ାନ୍ତୁ। ଯଦି ଯିବା ଦରକାର ହେଲା ତେବେ ମୁଣ୍ଡରେ ଗାମୁଛା କିମ୍ବା ଟୋପି ପିନ୍ଧନ୍ତୁ, ହାଲୁକା ରଙ୍ଗର ପୋଷାକ ପରିଧାନ କରନ୍ତୁ, ବହୁତ ପାଣି ପିଇବା ସହିତ ORS, ଲେମ୍ବୁ ପାଣି, ଦହି ପାଣି ଇତ୍ୟାଦି ପାନୀୟ ପିଇପାରିବେ। ମୁଣ୍ଡ ଘୁରିବା, ଅଧିକ ଝାଳ କିମ୍ବା ଶରୀର ଗରମ ହେବା ଭଳି ଲକ୍ଷଣ ଦେଖିଲେ ତୁରନ୍ତ ଛାଇରେ ବିଶ୍ରାମ ନିଅନ୍ତୁ ଏବଂ ପରେ ପରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମଣିଷ, ପଶୁ ଓ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା ନିହାତି ଆବଶ୍ୟକ। ଖରାରେ ପାଣିର ଅଭାବ ଜୀବନ ପାଇଁ ବଡ଼ ସମସ୍ୟା। ଘର ଆଗରେ ଏକ ମାଟିର ପାତ୍ର କିମ୍ବା ବାଟିରେ ପାଣି ରଖିଲେ ପକ୍ଷୀମାନେ ତୃଷ୍ଣା ଶାନ୍ତ କରିପାରିବେ। ଗାଈ କୁକୁର ଭଳି ପଶୁମାନଙ୍କ ପାଇଁ ଆମେ ଛାଇ ଏବଂ ପାଣିର ବ୍ୟବସ୍ଥା କରିପାରିବା। ଖରା ଋତୁରେ ସଚେତନତା ହିଁ ସବୁଠାରୁ ବଡ଼ ସୁରକ୍ଷା। ଅଂଶୁଘାତରୁ ରକ୍ଷା, ପାଣି ବ୍ୟବସ୍ଥା ଓ ବଣଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ।

0: ଲୋକସଙ୍ଗୀତରେ ପ୍ରଚାର କଲୁ ମୃଦଙ୍ଗ ବାଦନ, ପରିବେଷଣ କଲେ ସୌରୀ ପଡ଼ିହାରୀ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ ଗୋଟାଏ ବାଜି 20 ମିନିଟ୍। ପରବର୍ତ୍ତୀ କାର୍ଯ୍ୟକ୍ରମ ବସୁନ୍ଧରା।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: श्री राम कथा मर्मज्ञ डॉक्टर कुमार विश्वास जी के साथ श्री रामचरितमानस की भाव रस संगीत यात्रा। संपूर्ण श्री रामचरितमानस सोमवार से शुक्रवार सुबह 7 बजे और दोपहर 12:30 बजे डीडी नेशनल और वेव्स ओटीटी पर।
5: कौन रीमा, घरे सोलर लगे देला?
6: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
5: ଚିନ୍ତା ନାହିଁ ମାନେ?
6: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
5: ସତରେ?
6: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
9: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
8: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆକାଶବାଣୀ କେନ୍ଦୁଝର, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 MHz FM ବ୍ୟାଣ୍ଡ ଯୋଗେ। ଆପଣମାନେ ଆମ କାର୍ଯ୍ୟକ୍ରମକୁ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ନିଜ ନିଜ ମୋବାଇଲରେ ଶୁଣିପାରିବେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଦିନ ଗୋଟାଏ ବାଜି 22 ମିନିଟ୍। ପରବର୍ତ୍ତୀ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନରେ ଅଛନ୍ତି ଜ୍ୟୋତିରାଣୀ ପଣ୍ଡା।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ମୁଁ ଜ୍ୟୋତିରାଣୀ ପଣ୍ଡା। ଭଉଣୀ, ପ୍ରତିବର୍ଷ ବିଶ୍ୱ ଏଡ୍ସ ଭ୍ୟାକ୍ସିନ୍ ଦିବସ ଆମେ ପାଳନ କରୁଛନ୍ତି ମେ ମାସର 18 ତାରିଖ, ଅର୍ଥାତ୍ ଆଜିର ଦିନରେ। ଏହି ଦିନଟି ଏଚ୍ଆଇଭି ଏଡ୍ସ ବିରୋଧରେ ଟିକା ଆବିଷ୍କାର ପାଇଁ ଉତ୍ସର୍ଗୀକୃତ। ଏଇଟିକୁ ଆମେ ଏଚ୍ଆଇଭି ଭ୍ୟାକ୍ସିନ୍ ସଚେତନତା ଦିବସ ଭାବେ ମଧ୍ୟ ଜାଣନ୍ତି। ଏଚ୍ଆଇଭି ହେଉଛି ଏକ ଜଟିଳ ଭାଇରସ୍ ଯାହାକି ମାନବ ଦେହର ପ୍ରତିରୋଧ ଶକ୍ତିକୁ କମେଇ ଦେଇଥାଏ। ଏହି ଦିନରେ ବୈଜ୍ଞାନିକମାନେ ଟିକା ଗବେଷଣା ନିମନ୍ତେ ଗୁରୁତ୍ୱ ଦେଇଥାନ୍ତି। ଏହି ଦିନମାନଙ୍କରେ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମକୁ ମଧ୍ୟ ସମ୍ମାନ ଜଣାଯାଏ। ତେବେ ଏଚ୍ଆଇଭି ପ୍ରତିରୋଧ ପାଇଁ ସଚେତନତା ନିହାତି ଆବଶ୍ୟକ। ସୁରକ୍ଷିତ ଆଚରଣ ଏବଂ ସଚେତନତା ଦ୍ୱାରା ଆମେ ଏହି ରୋଗକୁ ରୋକିପାରିବା। ଏହି ଦିନମାନଙ୍କରେ କ୍ୟାମ୍ପେନ୍ ଆଉ ସଚେତନତା କାର୍ଯ୍ୟକ୍ରମ ହୋଇଥାଏ, ସେଥିରେ ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରନ୍ତି। ଟିକା ଉନ୍ନୟନ ପାଇଁ ଆନ୍ତର୍ଜାତୀୟ ସହଯୋଗ ଜରୁରୀ। ତେବେ ସ୍ୱାସ୍ଥ୍ୟମୟ ଜୀବନ ପାଇଁ ଆମେ ସମସ୍ତେ ଆଜି ଦିନର ମହତ୍ତ୍ୱ ବୁଝିବା ଆଉ ନିଜ ସହ ସମସ୍ତଙ୍କୁ ଏଚ୍ଆଇଭି ଏଡ୍ସ ସମ୍ପର୍କରେ ସଚେତନ କରାଇବା। ଭଉଣୀ, ପ୍ରତିବର୍ଷ ଆମେ ମେ ମାସ 18 ତାରିଖରେ, ଅର୍ଥାତ୍ ଆଜିର ଦିନରେ ଆନ୍ତର୍ଜାତୀୟ ମ୍ୟୁଜିୟମ ଦିବସ ପାଳନ କରନ୍ତି। ମ୍ୟୁଜିୟମର ଗୁରୁତ୍ୱ ସାଧାରଣ ଲୋକଙ୍କ ନିମନ୍ତେ ପ୍ରଚାର ପ୍ରସାର କରିବା ହେଉଛି ଆଜି ଦିନର ଉଦ୍ଦେଶ୍ୟ। ମ୍ୟୁଜିୟମ କେବଳ ଯେ ପୁରୁଣା ବସ୍ତୁ ରଖିବାର ଜାଗା ତା ନୁହେଁ, ବରଂ ଏଇଟି ଆମର ଐତିହ୍ୟ, ସଂସ୍କୃତି ଆଉ ଇତିହାସର ଜୀବନ୍ତ ପ୍ରତିଛବି। ଏଠି ରହିଥିବା ପ୍ରତ୍ୟେକ ବସ୍ତୁ ଆମକୁ ପୁରୁଣା ସମୟର କାହାଣୀ କହେ। ମ୍ୟୁଜିୟମ ଆମକୁ ଆମର ମୂଳକୁ ବୁଝିବାରେ ସହଯୋଗ କରେ। ସେଥିପାଇଁ ଆମେ ଆମ ଆଗାମୀ ପିଢ଼ି ନିମନ୍ତେ ୟାକୁ ସୁରକ୍ଷିତ ରଖିବା। ତେଣୁ ଏଇଟି ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷାମୂଳକ ଭଣ୍ଡାର ଭଳି କାମ କରିଥାଏ। ସେଥିପାଇଁ ଆମେ ସମସ୍ତେ ମ୍ୟୁଜିୟମ ଦେଖିବାରେ ଆଗ୍ରହୀ ହେବା ସହ ଆମ ସଂସ୍କୃତିକୁ ସୁରକ୍ଷା ଦେବାରେ ନିଜ ଅବଦାନକୁ ବଜାୟ ରଖିବା। ଭଉଣୀ, ଆମେ ଆମ କାର୍ଯ୍ୟକ୍ରମରେ ଅନେକ ପ୍ରତିଭାବାନ ମହିଳାଙ୍କ ସମ୍ପର୍କରେ କହିଥାଉ, ତେବେ ଆଜି ଏହି କ୍ରମରେ ଆସନ୍ତୁ ଶୁଣିବା ଜଣେ ପ୍ରତିଭାବାନ ମହିଳାଙ୍କୁ, ଯିଏକି ପେଶାରେ ଅଧ୍ୟାପିକା ଥିବାବେଳେ ନିଶା ହେଉଛି ତାଙ୍କର ସାହିତ୍ୟ, ଯାହାର ଲେଖନୀ ଶାନ୍ତ ନଦୀ ପରି, ଯାହାକି ନୀରବରେ ବହିଯାଇ ସମାଜର ହୃଦୟକୁ ସିଞ୍ଚି ପାରୁଛି। ତାଙ୍କର କବିତାଗୁଡ଼ିକ ଫୁଲର ସୁଗନ୍ଧ ପରି ମନକୁ ହରିବା ସହ ସ୍ପର୍ଶ କରିପାରୁଛି। ତାଙ୍କର ଗଳ୍ପଗୁଡ଼ିକ ଆଇନା ପରି, ଯେଉଁଥିରେ ଆମେ ନିଜ ଜୀବନର ପ୍ରତିଫଳନ ଦେଖିପାରୁ। ତେବେ ସାରାଂଶରେ କହିବାକୁ ଗଲେ ତାଙ୍କ ଲେଖନୀ ଏକ ସୁନ୍ଦର ସଙ୍ଗୀତ ପରି, ଯେଉଁଥିରେ ଭାବ, ଭାଷା ଆଉ ସୃଜନଶୀଳତାର ସମନ୍ୱୟ ରହିଛି, ଯାହାକି ପାଠକଙ୍କ ହୃଦୟକୁ ସ୍ପର୍ଶ କରିପାରୁଛି। ତେବେ କାର୍ଯ୍ୟକ୍ରମରେ ଆସନ୍ତୁ ଆମେ ଭେଟିବା ସାହିତ୍ୟର ପୂଜାରିଣୀ ବୀଣାପାଣି ପ୍ରଧାନଙ୍କୁ। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
0: ତେବେ ଆପଣଙ୍କର ଲେଖା ପ୍ରତି ଆଗ୍ରହ କଣ କେମିତି ଆରମ୍ଭ ହୋଇଥିଲା ପ୍ରଥମେ?
1: ଏଇଠି ମୁଁ କହିବି, ଲେଖାଲେଖି ଆରମ୍ଭ ହୋଇଥିଲା ମୋର ପିଲାଦିନରୁ। ମୁଁ ଯେତେବେଳେ, ବାପା ଯେହେତୁ ଲେଖାଲେଖିରେ ବହୁତ ଓତପ୍ରୋତ ଭାବେ ଜଡିତ ଥିଲେ, ତାଙ୍କ ପିଲାବେଳେ ମୋର କଟିଥିଲା ତାଙ୍କର ନାଟକ ଲେଖାରୁ, ତାଙ୍କର କବିତା ପଢାରୁ। ସେ କେଉଁଝର ରେଡିଓ ଷ୍ଟେସନରେ ଯାଇକି ବିଭିନ୍ନ ନାଟକ ପରିବେଷଣ କରୁଥିଲେ ନିଜ ଲେଖାରୁ, ପିଲାମାନଙ୍କୁ ନେଇକି। ସେ ସ୍କୁଲରେ ଥିଲେ, ତେଣୁ ପିଲାମାନଙ୍କୁ ନେଇକି ବିଭିନ୍ନ ନାଟକ ପରିବେଷଣ କରୁଥିଲେ, ମଞ୍ଚସ୍ଥ କରୁଥିଲେ ସ୍କୁଲରେ, ଏବଂ ତାକୁ ନେଇକି ରେଡିଓ ଷ୍ଟେସନରେ ମଧ୍ୟ ପ୍ରସାର କରାଉଥିଲେ। ତେଣୁ ତାର ପ୍ରଭାବ ମୋ ଭିତରେ ପିଲାଦିନୁ ରହିଥିଲା। ଆଉ ଯେହେତୁ ସେ ସବୁବେଳେ ଓଡ଼ିଆ ପଢିବା ଲେଖିବା ଏଇଭଳି ଗୋଟେ ପରିବେଶରେ ମୁଁ ରହିଲି, ବୋଧେ ତାର ଛାପ ପିଲାଦିନୁ ମୋ ଉପରେ ଥିଲା, ଆଉ ସେଇଟା ପରେ ମୋ ଭିତରେ ଏବେ ସଞ୍ଚାରିତ ହେଇଛି ବୋଲି ମୁଁ ଭାବୁଛି। ତେଣୁ ଭାବୁଛି କେଉଁଝରର ଯୋଉ ପରିବେଶ ଆଉ ଯୋଉ ସାହିତ୍ୟ ମନସ୍କ ମଣିଷ ମାନଙ୍କ ଭିତରେ ରହିବା ଦ୍ୱାରା ଆଉ ବାପାଙ୍କ ସହିତ ରହିବା ଦ୍ୱାରା ପ୍ରଭାବଟି ମୁଁ ପିଲାଦିନଠୁ ପଢିଥିବାରୁ ମୁଁ ଆଜି ସାହିତ୍ୟ ପ୍ରତି ଆଡକୁ ଢଳିଛି ବୋଲି ମୁଁ ଭାବେ।
0: ଆଜ୍ଞା, କହିଲେ ଯେ ଆପଣଙ୍କ ବାପା ଜଣେ

0: କେନ୍ଦୁଝର ରେଡିଓ ଷ୍ଟେସନର ଶିଳ୍ପୀ ଥିଲେ, ଆପଣଙ୍କ ବାପାଙ୍କ ନାଁଟା?
1: ବାପାଙ୍କ ନାଁ ଦେବରାଜ ପ୍ରଧାନ, ସିଏ ବି ସାହିତ୍ୟ ମନସ୍କ ଲୋକ, ଏବେ ସେ ଆଧ୍ୟାତ୍ମିକତା ଉପରେ ବହୁତ ବହି ଲେଖିଲେଣି, 2-3 ଜଗନ୍ନାଥଙ୍କ ସଂସ୍କୃତି ଉପରେ ବି। ଆଉ ଆଗରୁ ସେ ନାଟକ ଲେଖୁଥିଲେ, ତାଙ୍କର ଭଲ ନାଟକ କିଛି ଥିଲା ସେତେବେଳେ, ସତପେଟ ନାଟକ ମିଛ ମଙ୍ଗଳା ତାଙ୍କ ରେଡିଓରେ ଆସିଥିଲା, ପ୍ରସାର ହେଇଥିଲା। ତାପରେ ମଶାଣୀ ପ୍ରତିମା ବୋଲି ଗୋଟେ ନାଟକ କରିଥିଲେ, କିନ୍ତୁ ବଣମଲ୍ଲୀ ଭଳି ସେ ଆଉ ନିଜକୁ ଏତେ ଆଗକୁ ନେଇପାରି ନଥିଲେ, କାରଣ ପରିବାର ଥିଲା ଆଉ କେନ୍ଦୁଝର ଭୁବନେଶ୍ୱର ସହିତ ଏତେ ଆମର ଯାତାୟତ କରିବାର ଏତେ ସୁବ୍ୟବସ୍ଥା ବି ନଥିଲା ସେତେବେଳେ। ତେଣୁ ସିଏ ତାଙ୍କ ଯେତିକି ତାଙ୍କ ପରିସର ଭିତରେ ଯାହା କରିପାରୁଥିଲେ ସିଏ କରିଥିଲେ, କିନ୍ତୁ ଆମର କେଉଁଝର ସାହିତ୍ୟ ସଂସଦକୁ ସେ ଯାଆନ୍ତି, ତାଙ୍କ କବିତା ପାଠ ପଢ଼ନ୍ତି। ଏଇ ଯୋଉ ପଣା ସଂକ୍ରାନ୍ତି ହେଲା, ଏଇ ଯୋଉ ଯାହା ହେଲା ଆମର ସବୁ ପର୍ବପର୍ବାଣିରେ ସେ ପ୍ରାୟ ଯାଆନ୍ତି। ଆମ ଘରେ ସବୁବେଳେ ଗୋଟେ କବିତା ଲେଖା ଚାଲିଥାଏ, ତେଣୁ ଆଉ ଆମ ଘରେ ଆଗ ଶୁଣାନ୍ତି, ତାପରେ ନେଇକି ସାହିତ୍ୟ ସଂସଦରେ ଶୁଣାନ୍ତି। ତେଣୁ ଏସବୁ ଧାରା ଭିତରେ ଆମେ ଅନେକ ଦିନରୁ ବହି ଚାଲିଛୁ।
0: ତେବେ ଆପଣଙ୍କର ପ୍ରଥମ ପୁସ୍ତକ ଲେଖିବାର ଯୋଉ ଅନୁଭବ କଣ କେମିତି ଥିଲା?
1: ପ୍ରଥମ ପୁସ୍ତକ ଲେଖିବାର, ମୁଁ ତ ପୁସ୍ତକ ଲେଖିବି ବୋଲି କେବେ ଭାବିନଥିଲି। ଗୋଟେ ଏମିତି ଜୀବନର କିଛି କାହାଣୀ, ମଣିଷ କାହାଣୀ ଭିତରକୁ ଆସିଗଲେ ହିଁ ଆମେ ଗୋଟେ କାହାଣୀ ଆଡକୁ ଢଳି ଯାଆନ୍ତି। ତ ମୋର ଯେତେ 8-9 ଯେତେବେଳେ ମା ଚାଲିଗଲେ ଆରପାରିକୁ, ତ ସେଇ ଯୋଉ ମୃତ୍ୟୁକୁ ମୁଁ ଗ୍ରହଣ କରିପାରିନଥିଲି, ଆଉ ସେ କ୍ଷୋଭରେ ମୁଁ ଗୋଟେ ଗପଟିଏ ଲେଖିଥିଲି। ଆଉ ସେ ଯୋଗକୁ ଭଗବାନଙ୍କର ଇଚ୍ଛା କି କଣ, ସେଇ ଗପଟି ଆମର ଯିଏ ସେତେବେଳେ ସମ୍ବାଦରେ ଥିଲେ, ଆମର ସମ୍ବାଦର ଏଡିଟର ଥିଲେ, ତାଙ୍କ ହାତରେ ପଡିଥିଲା ଗପଟି। ତେଣୁ ତାଙ୍କୁ ସେ ଭାରି ମତେ ଉତ୍ସାହ ଦେଇଥିଲେ ଆଉ ଗପରେ ମନୋନିବେଶ କରିବା ପାଇଁ ମତେ ଅନୁପ୍ରାଣିତ କରିଥିଲେ। ମତେ ସେ କହିଥିଲେ ତୁ ଲେଖିପାରିବୁ, ଚେଷ୍ଟା କର। ଆଉ ସେଇ ଗପଟି ଝଡ଼ ପରର ପୃଥିବୀ ବୋଲି ମୋର ଗପ ସଂକଳନରେ ବି ଅଛି। ସେଇ ଗପଟି ମୋର ପ୍ରଥମ ବାହାରିଥିଲା ସମ୍ବାଦରେ, ଆଉ 2020-21 ମସିହାରେ ବାହାରିଥିଲା। ତାପରେ ମୁଁ ଆଉ ଭାବିଲି କି ମୁଁ ଗପ ଲେଖିପାରିବି, ମନରେ ଗୋଟେ ସାହସ ଆସିଲା ତାପରଠୁ। ମୁଁ ତାପରେ ଗୋଟେ ଖରା ଛୁଟି ବୋଲି ଗପ ଲେଖିଥିଲି, ସେଇଠି ବି ସମ୍ବାଦରେ ପ୍ରକାଶ ପାଇଲା। ତାପରେ ସମାଜକୁ ପଠେଇଥିଲି କେତୋଟି ଗପ, କୁହୁଡ଼ି ଆଉ ତା ପଛକୁ ପଛକୁ ଗପ ଲେଖି ଚାଲିଲି। ତାପରେ ମୁଁ ଅନୁଭବ କଲି କି ଆଚ୍ଛା, ଏତିକି ଗପ ଯଦି ଲେଖା ହେଲାଣି, ଗୋଟେ ପୁସ୍ତକ ମୁଁ କରିଦେଇପାରେ, ତାକୁ ଗୋଟେ ଗାଟେଇ ନେଇ ଗୋଟେ ମୁଁ ଗୋଟିଏ ଜାଗାରେ ବାନ୍ଧି ଦେଇପାରିବି। ତେଣୁ ସେଇ ଉତ୍ସାହରେ ବହିଟି କରିଥିଲି। ଏମିତି କୌଣସି ଗୋଟେ ଲାଭଦାୟକ ଆଶା ରଖିକି କି ଏମିତି ପାଠକ ଆଦୃତି ପାଇବ ବୋଲି ବି ଏମିତି ଗୋଟେ ବଡ ଆଶା ନେଇକି ମୁଁ ବହି କରିନଥିଲି, କିନ୍ତୁ ଲୋକମାନଙ୍କୁ ଭଲ ଲାଗିଛି। ସମ୍ବାଦରେ ଗପ ଗୁଡିକ ବାହାରିଲା ପରେ ମତେ ବହୁତ ଫୋନ ଆସିଥାଏ, ମେଲ୍ କରନ୍ତି ଲୋକ, ସେମାନେ ଭଲ ପାଇବା ଦେଇଛନ୍ତି, ଉତ୍ସାହ ଦେଇଛନ୍ତି। ସେଇଥିପାଇଁ ବୋଧେ ମୁଁ ଆଗେଇ ପାରିଛି ବୋଲି ଭାବେ। ଆଉ ସବୁଠୁ ବଡ କଥା ହେଲା, ମୁଁ କୋଉଠି ଆଜି ଯାଏ ଲେଖି ନାହିଁ କି ମୁଁ ବାହାରେ ରହେ ଆଉ ମୁଁ ଏଇଠୁ ଥାଇକି ଗପ ଲେଖୁଛି ବୋଲି। ସବୁବେଳେ ମୁଁ ଓଡ଼ିଶାର ଆଡ୍ରେସ ଦେଇଥାଏ, ଭୁବନେଶ୍ୱର ଆଡ୍ରେସ, ଘର ଆଡ୍ରେସ ଦେଇଥାଏ। ତେଣୁ ମୁଁ ଭାବେ କି ସତରେ ଯଦି ଲୋକଙ୍କର ପାଖରେ ପହଞ୍ଚି ପାରୁଛି ମୋ ବାର୍ତ୍ତା, ତାହେଲେ ସେଇଟା ମୋର ସବୁଠୁ ବଡ ପୁରସ୍କାର ଆଉ ଭାଗ୍ୟର କଥା ହବ।
0: ତେବେ ଆପଣ ଯୋଉ କହିଲେ ଝଡ଼ ପରର ପୃଥିବୀ, ସେଇ ଯୋଉ ଗପରେ ଆପଣ ମାନେ ମାଙ୍କର ଦେହାନ୍ତ ହେଇସାରିଛି, ତାପରେ ଆପଣ ଏଇ ଗପଟି ଲେଖିଛନ୍ତି?
1: ସେଇଟା ମୁଁ ଲେଖିଥିଲି ମା ଚାଲିଯିବା ପରେ ବାପାଙ୍କର ଯୋଉ ନିସଙ୍ଗତା, ଆଉ ଜଣେ ମାର ସାକ୍ରିଫାଇସ୍ ଗୋଟେ ପରିବାର ପ୍ରତି, ତାକୁ ଉପଜୀବ କରି ଲେଖିଥିଲି। କିନ୍ତୁ ସେଇ ବାପାଙ୍କର ନିସଙ୍ଗତାଟାରେ ହିଁ ବେଶୀ ସେଠି ଗପରେ ଛଳ ଛଳ ହେଇଛି, ତେଣୁ ଭାରି ସମ୍ବେଦନଶୀଳ ବିଷୟ ବୋଲି ଭାବିକିରି ବୋଧେ ଲୋକ ତାକୁ ଭଲ ପାଇବା ଦେଇଥିଲେ। ନିସଙ୍ଗତାକୁ ହିଁ ଦେଖିଥିଲି, ଆଉ ଯେହେତୁ ମୁଁ ବାପାଙ୍କୁ ପିଲାବେଳୁ ଦେଖି ଆସିଛି କି ସେ ଜଣେ ବହୁତ ଦୃଢ ଶକ୍ତ ମଣିଷ, ସେ କେବେ କାନ୍ଦି ନାହାନ୍ତି। ହଠାତ୍ ଯୋଉଦିନ ମୁଁ ଦେଖିଲି କି ଏମିତି ଗୋଟେ ବି ପରିସ୍ଥିତି ଆସେ, ମଣିଷ କାନ୍ଦିବାକୁ ବାଧ୍ୟ ହୁଏ, ଗୋଟେ ଶକ୍ତ ମଣିଷ ବି ଭାଙ୍ଗି ଯାଏ ଗୋଟେ ଝଡ଼ରେ। ଆଉ କିଛି ସେଠି ଗୋଟିଏ ଲାଇନ ଥିଲା ମୋର, କିଛି ଝଡ଼ ଘର ବାଡି ଭାଙ୍ଗେ ଆଉ କିଛି ଝଡ଼ ମଣିଷକୁ ଦୋହଲେଇ ଦେଇଯାଏ। ତ ସେଇ ଅନୁଭୂତି ଆଉ ସେଇ ଭାବରେ ମୁଁ ସେ ଗପଟିକୁ ଲେଖିଥିଲି। ତାପରେ ଯୋଉ ଖରା ଛୁଟିର ଗପଟି ବି ସେମିତି ମୋ ପିଲାଦିନର ଗାଁ ଅନୁଭୂତି ବି ନେଇ ଲେଖିଥିଲି କି ଆମେ ଯୋଉ ଗାଁକୁ ଯାଇଥାନ୍ତି, ସେଠି କିଛି ବୁଢା ବୁଢ଼ୀ ଯୋଉ ରହିଯାଇଥାନ୍ତି, ତାଙ୍କ ପିଲାମାନେ ଛାଡି ଯାଇଥାନ୍ତି ତାଙ୍କୁ ବହୁତ ଦିନ ଯାଏ, ଆଉ ଫେରି ନଥାନ୍ତି ପିଲାମାନେ ତାଙ୍କ ପାଖକୁ। ସିଏ ଆମେ ପୁଣି ଫେରିଲା ବେଳକୁ ଦେଖୁ ସେ ବୁଢା ବୁଢ଼ୀ ସେମିତି କାନ୍ଥକୁ ଡେରିକି ବସିଛନ୍ତି, ସେମିତି ଅପେକ୍ଷା କରିଛନ୍ତି ତାଙ୍କ ପିଲାମାନେ ଦିନ ଆସିବେ, କିନ୍ତୁ ସିଏ ତାଙ୍କ ମୋହ ମାୟା ଗାଁ ବାଡି ମାଟି ଏସବୁ ଛାଡି ପାରିନାହାନ୍ତି। ସେଇ ଗପଟି ବି ଭାରି ଲୋକଙ୍କର ମନକୁ ଛୁଇଁଥିଲା।
0: ଆମର ଯୋଉ ସଂସ୍କୃତି ଆଉ ପରମ୍ପରାକୁ ଆପଣ ଆପଣଙ୍କ ଲେଖନୀ ମାଧ୍ୟମରେ ଧରି ରଖିଛନ୍ତି, ଯୋଉଥିପାଇଁ କି ଆପଣ ପାଠକ ମହଲରେ ବିଶେଷ ଆଦୃତ ମଧ୍ୟ ପାଇଛନ୍ତି। ତେବେ ଆପଣଙ୍କ ପରିବାରରେ ସବୁ କିଏ କିଏ ରହନ୍ତି?
1: ଆମ ପରିବାରରେ ମୋ ସ୍ୱାମୀ ଅଛନ୍ତି, ମୋ ପୁଅ ଝିଅ 2 ଅଛନ୍ତି, ପୁଅ ପଢିଲାଣି 11th ପରୀକ୍ଷା ଦେବ ଏକାଦଶ, ଆଉ ଝିଅ ଷଷ୍ଠ ଶ୍ରେଣୀରେ ପଢୁଛି। ଆମେ ଏଠି ରହିଗଲୁଣି 12 ବର୍ଷ, ତେଣୁ ସେମାନେ ଏଠି ପଢିବା ସହିତ ଏଇଠିକାର ସଂସ୍କୃତି ସହିତ ବି ବେଶ ଭଲ ଭାବେ ମିଶି ସାରିଲେଣି। ତା ଭିତରେ ବି ସେମାନେ, ଆମେ ଯେହେତୁ ବହୁତ ଓଡ଼ିଶା ସହିତ ଏପର୍ଯ୍ୟନ୍ତ ସଂଶ୍ଲିଷ୍ଟ ହେଇକି ଅଛୁ, ସେମାନେ ବି ମୋତେ ପଚାରନ୍ତି କୋଉ ବିଷୟରେ ଗପ ଲେଖୁଛୁ, କଣ ଲେଖୁଛୁ, ଓଡ଼ିଆରେ ଏମିତି ଲେଖିଲେ ଏମିତିଆ ଲେଖିବାକୁ କେମିତି କଣ ଲେଖିବାକୁ ପଡିବ, କେମିତିଆ ଧାଡି ସୃଷ୍ଟି କରିବାକୁ ହୁଏ, ତେଣୁ ସେମାନେ ବି ତା ବିଷୟରେ ବହୁତ ଉତ୍ସାହିତ ଥାନ୍ତି। ପଚାରନ୍ତି ବି ମୋତେ ମଝିରେ ମଝିରେ କଣ ତ ଗପ କେତେବେଳେ ସରୁଛି, ଶେଷ ବିନ୍ଦୁ କଣ ଗପର, ତେଣୁ ପିଲାମାନେ ବି ମୋତେ ବହୁତ ଉତ୍ସାହ ଦେଇଛନ୍ତି ଏ ବାବଦରେ।
0: ଆପଣ ଜଣେ ଗୃହିଣୀ ନା କର୍ମଜୀବୀ ମହିଳା?
1: କର୍ମଜୀବୀ ମହିଳା, ଏଠି ଗୋଟେ ସ୍କୁଲରେ ପାଠ ପଢାଏ, ଇଣ୍ଟରନ୍ୟାସନାଲ ସ୍କୁଲରେ, ସେଠି ଏକାଦଶ ଆଉ ଦ୍ୱାଦଶ ପିଲାଙ୍କୁ ପାଠ ପଢାଏ। ମୋର ଯେହେତୁ ମୁଁ ସାଇନ୍ସ ବ୍ୟାକଗ୍ରାଉଣ୍ଡର ମଣିଷ, ତେଣୁ ସେମାନଙ୍କୁ ମୁଁ କେମିଷ୍ଟ୍ରି ପଢାଏ। ଆଉ ମୁଁ ବହୁତ ଡେରିରେ ଚାକିରି ଆରମ୍ଭ କଲି ମୋର ପ୍ରକୃତରେ, ପିଲାବେଳେ ମାନେ ଅଳ୍ପ ବୟସରେ ବାହାଘର ହେଇଥିଲା 21-22 ବର୍ଷରେ, ତେଣୁ ତାପରେ ମୁଁ ମୋ ପରିବାରକୁ ଦେଇଥିଲି ପ୍ରାଥମିକତା, ପିଲାମାନେ ହେଲା ପରେ ଯେତେବେଳେ ମୁଁ ସମୟ ପାଇଲି ମୁଁ PhD ରେଜିଷ୍ଟ୍ରେସନ କଲି, ପୁଣି ଉତ୍କଳରୁ PhD ଡିଗ୍ରୀ ନେଲା ପରେ ତା ଭିତରେ ମୋର ସାହିତ୍ୟ ସର୍ଜନା ବି ଚାଲିଥିଲା, କିନ୍ତୁ ମଝିରେ ମୁଁ 6-7 ବର୍ଷ କୌଣସି ଦିଗକୁ ଅନେଇ ନାହିଁ, କେବଳ ପରିବାରକୁ ହିଁ ସମୟ ଦେଇଛି।
0: ତେବେ ଆପଣଙ୍କର ସାଇନ୍ସ ବ୍ୟାକଗ୍ରାଉଣ୍ଡ କହୁଛନ୍ତି, ପୁଣି ଲେଖାଲେଖି ଦିଗ ପ୍ରତି ମଧ୍ୟ ବିଶେଷ ରୁଚି ରହିଛି, ତେବେ ଆପଣଙ୍କର ବିବାହ ପରେ ଆପଣଙ୍କ ସ୍ୱାମୀ ଏଇ ଲେଖାଲେଖି ପ୍ରତି ଆପଣଙ୍କୁ କଣ କେମିତି ସହଯୋଗ କରନ୍ତି?
1: ହଁ, ସେ ସବୁବେଳେ ସହଯୋଗ କରି ଆସିଛନ୍ତି। ମୋ ଶାଶୁଘର ପରିବାରରେ ବି ସମସ୍ତେ ସାହିତ୍ୟ ମନସ୍କ ଲୋକ। ମୁଁ ଯେତେବେଳେ ଆମର ବାହାଘର ବି ଠିକ ହେଇଥିଲା ସେତେବେଳେ ଆମର ଦିଅର ସବୁ ମତେ ପଠେଇଥିଲେ ଯାଜ୍ଞସେନୀ ବଧୁ ନିରୁପମା ପଢିବା ପାଇଁ, ତେଣୁ ମୁଁ ଭାବେ ସେମାନେ ସାହିତ୍ୟ ମନସ୍କ, ଆଉ ମୁଁ ଲେଖିଲେ ବି ସେମାନେ ଭଲ ଅନୁଭବ କରନ୍ତି, ଗର୍ବ ଅନୁଭବ କରନ୍ତି, ତେଣୁ ସେମାନେ କେହି ମୋତେ ବରଂ ଉତ୍ସାହ ଦେଇଛନ୍ତି, ମୋ ପାଇଁ କେହି ବାଧା ସୃଷ୍ଟି କରିନାହାନ୍ତି। କିନ୍ତୁ ଯୋଉ ପ୍ରଥମ ଯୋଉ ପାହାଚ ଚଢିବାକୁ ହେଲେ ନିଜ ଗୋଡ ଉଠେଇବାକୁ ପଡେ, ସେଇ ଜିନିଷଟା ସବୁବେଳେ ନିଜକୁ କରିବାକୁ ପଡେ, ଆଉ ସେଇ ଜିନିଷଟି ମୁଁ ନିଜେ କରିଥିଲି। ତାପରେ ଯେତେବେଳେ ନିଜକୁ ଯେତେବେଳେ ମୁଁ ପଲିସ କରିବା ପାଇଁ ଚେଷ୍ଟା କରିଛି, ସେମାନେ ସବୁବେଳେ ମୋତେ ସାହାଯ୍ୟ କରିଛନ୍ତି।
0: ତେବେ ବିବାହ ପରେ ଆପଣଙ୍କର ଘର ଲୋକ ପ୍ରତିରୋଧ ବଦଳରେ ଉତ୍ସାହ ଦେଇଛନ୍ତି ଆପଣଙ୍କୁ, ତେବେ ଆପଣ ତ ଦୀର୍ଘ 12 ବର୍ଷ ଧରି ମାଲେସିଆରେ ରହିଲେଣି, ତେବେ ସେଠିକାର ରହଣି ବିଷୟରେ ଆପଣଙ୍କର ଲେଖାରେ କିଛି ଲେଖିଛନ୍ତି?
1: ନାଇଁ, ସେଇଠି ମୋର ନୂଆ ଉପନ୍ୟାସ ଆସୁଛି, ଏଇ ବର୍ଷ ଆସିବ, ସେଇ ନୂଆ ଉପନ୍ୟାସରେ ମୋର ଏହା ଉପରେ ମୁଁ ଆଲୋଚନା ରଖିଛି। ଏଇ ବିଷୟରେ ମୁଖ୍ୟତଃ ମାଲେସିଆର କିଛି ସଂସ୍କୃତି, ଏଠିକା ଚଳଣିର ଛାପ ସେଥିରେ ମୁଁ ରଖୁଛି, ତେଣୁ ଯୋଉଟାକି ମୁଁ ଭାବୁଛି କିଛି ଗୋଟେ ନୂଆ ଜିନିଷ ହେଇପ ଆମ ଓଡ଼ିଆ ସାହିତ୍ୟ ପାଇଁ। ମୁଁ ଅନୁଭବ କରୁଛି ଏମିତି ଅନେକ ଲେଖା ହେଲାଣି, ମୁଁ କହୁନି କି ମୁଁ ଗୋଟେ ନୂଆ ଜିନିଷ କିଛି କରୁଛି, କିନ୍ତୁ ମାଲେସିଆ ବିଷୟରେ ମୁଁ ଏପର୍ଯ୍ୟନ୍ତ ଦେଖି ନାହିଁ, ତେଣୁ ଭାବୁଛି ଇଏ ଗୋଟେ ନୂଆ ଜିନିଷ, ନୂଆ ସୃଷ୍ଟି ହବ ବୋଲି ମୋ ତରଫରୁ।
0: ତେବେ ଆପଣ ତ ପ୍ରଥମରୁ କହିଲେ ଯେ ଆପଣ ଗପ ଲେଖନ୍ତି, ପୁଣି କହିଲେ ଯେ ଆପଣ ଉପନ୍ୟାସ ମଧ୍ୟ ଲେଖୁଛନ୍ତି, ତେବେ ଗପରୁ କଣ କେମିତି ଆପଣ ଉପନ୍ୟାସ ପାଇଁ ମନ ବଳେଇଲେ?
1: ହଁ, ଏଇଟା ଗୋଟେ ବହୁତ ବଡ ମୋଡ ଥିଲା ମୋ ପାଇଁ। ଯେତେବେଳେ ଗପ ଲେଖୁଥିଲି, ମୋର ଯିଏ ଗୁରୁଦେବ ମୋତେ ଯିଏ ଦିଗ୍ଦର୍ଶନ ଦିଅନ୍ତି, ସେ କହନ୍ତି କି ତୋ ଗପ ଗୁଡା ଟିକେ ଉପନ୍ୟାସ ଭଳିଆ ହେଇଯାଉଛି, ତୁ ଟିକେ ଅଧିକ ବୋହି ଯାଉଛୁ ମଝିରେ ମଝିରେ, ତେଣୁ ମୁଁ ଅନେକ ଜାଗାରେ ଅନୁଭବ କଲି କି ମୁଁ ବୋଧେ ଉପନ୍ୟାସ ବି ଲେଖିପାରିବି। କଥା କଣ କି ବେଳେ ବେଳେ କଣ ହୁଏ, ଆମେ ଗପରେ ନିଜକୁ ସୀମିତ କରିଦେଉ, ମାନେ ବହୁତ ଗୁଡ଼େ ଜିନିଷ ଆମ ନିଜର ଯୋଉ ଭାବପ୍ରବଣତା ଦର୍ଶନ ଏଇସବୁ ଜିନିଷ ଆମେ ଭଲ ଭାବରେ ଫୁଟେଇ ପାରୁନା, କାହାଣୀକୁ ଆମେ ପ୍ରାଥମିକତା ଦଉ ଆଉ ଅନ୍ୟ ଦିଗ ଗୁଡିକ ମାନେ ଏଇ ଯୋଉ ଭାବପ୍ରବଣତା ଦର୍ଶନ ଏଇସବୁ ଜିନିଷ ଗୁଡିକ ଅଳ୍ପ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଉପନ୍ୟାସ ଲେଖିଲେ ସେଇ ଯୋଉ ଜିନିଷଟା ଟିକେ ପରିପୃଷ୍ଟ ହେଇକିରି ଆସେ। ତ ମୁଁ ଭାବିଲି ଯୋଉ କାହାଣୀ ଲେଖିଲି ଉପନ୍ୟାସରେ ସେଇ ଗପ ବି ହେଇପାରିଥାନ୍ତା, କିନ୍ତୁ ସେଥିରେ ମୁଁ ଦେଖିଲି କି ନାଇଁ ମୁଁ ତାକୁ ଏତେ ଭଲ ଭାବରେ ମାଝି ମୁଝି ଲେଖିପାରିବିନି, ମୁଁ ଗପଟେ କଲେ ମୁଁ ଯାହା କହିବାକୁ ଚାହୁଁଛି ବୋଧେ ସେଇ କଥାଟି ପହଞ୍ଚିବନି ଆମ ପାଠକଙ୍କ ପାଖରେ, ତେଣୁ ଉପନ୍ୟାସଟେ କଲେ ବୋଧେ ମୁଁ ବେଶୀ ନିଜକୁ ଭଲ ଭାବରେ ସେଠି ମୁଁ ଫୁଟେଇ ପାରିବି ଆଉ ବେଶୀ ଭଲ ଭାବରେ ତାକୁ ମୁଁ ଜୀବନ୍ତ କରିକି ସୃଷ୍ଟି କରିପାରିବି। ଉପନ୍ୟାସ ତ ଗୋଟିଏ କରିଛି, ଆଉ ଗୋଟିଏ ଲେଖା ଚାଲିଛି ଆପଣଙ୍କୁ ଯେମିତି କହିଲି, ବହୁତ ସମୟ ପରେ ମୁଁ ସାହିତ୍ୟକୁ ଫେରିଲି, ତୃତୀୟ ଚତୁର୍ଥ ଶ୍ରେଣୀରେ ମୁଁ କବିତା ଲେଖୁଥିଲି, ସେଠି ବି ମୁଁ କଲେଜ ଟାଇମରେ ଲେଖୁଥିଲି କବିତା ସାଙ୍ଗମାନଙ୍କୁ ପଢିକି ଶୁଣାଏ, ଯେଉଁମାନେ ଘରକୁ ଆସନ୍ତି ସାଙ୍ଗସାଥି ନୂଆ କବିତା ଲେଖିଥିଲେ ତାଙ୍କୁ ଶୁଣାଏ, କିନ୍ତୁ ମଝିରେ ମୁଁ ଟିକେ ମୁଁ ନେଇଥିଲି ପରିବାର ପାଇଁ ବ୍ରେକ୍ ନେଇଥିଲି, ତେଣୁ ପଛରେ ପୁଣି ଫେରିଲି। ଫେରିବାର କାରଣ ଆଉ ଗୋଟେ ବି ମୁଁ ଏଇଠି କହିପାରିବି କି ମାଲେସିଆରେ ଆମର ଗୋଟେ ଓଡ଼ିଆ କମ୍ୟୁନିଟି ଅଛି, ଓଡ଼ିଆ ଆସୋସିଏସନ, ତ ତାର ମୁଁ ସକ୍ରିୟ ସଂସଦୀୟ ସଦସ୍ୟ, ବହୁତ ଗୁଡ଼ିଏ ଜାଗାରେ ମତେ ଅନେକ ମାନଙ୍କ ପାଇଁ ସ୍କ୍ରିପ୍ଟ ଲେଖିବାକୁ ପଡେ, ଅନେକ କାମରେ ମତେ ସାହାଯ୍ୟ କରିବାକୁ ପଡେ। ଆଉ ସେଠି ଆମର ଯିଏ ଥିଲେ ପ୍ରେସିଡେଣ୍ଟ ଆଗରୁ, ସିଏ ମୋ ସହିତ ଯେତେବେଳେ ମିଶିଲେ ସେ କହିଲେ, ନାହିଁ ତୁ ଭଲ କବିତା ଲେଖୁଛୁ, ଭଲ ଲେଖିପାରିବୁ, ଆଉ ଟିକେ ଚେଷ୍ଟା କର। ତ ସେତେବେଳେ ମତେ ଉତ୍ସାହ ମିଳିଲା କି ନାହିଁ ମୁଁ

0: ଯାଇପାରିବି ଏଇ ଦିଗରେ ବି ମୁଁ ମୋର ଟିକେ ନିଜକୁ ଖୋଜିବାକୁ ପଡିବ ମତେ, ମୁଁ କରିପାରୁଛି କି ନାହିଁ। ତେଣୁ ଏମିତି ହେଇକି ଯୋଉ ଯାତ୍ରାଟା ଆରମ୍ଭ ହେଇଛି, କୋଉଠି ପହଞ୍ଚିବି ବୋଲି ମୁଁ ଜାଣିନି। ତେଣୁ ଗୋଟିଏ ଉପନ୍ୟାସ ଲେଖିଛି ଏଯାବତ, ଆଗକୁ ଚେଷ୍ଟା କରୁଛି ଏଇ ବର୍ଷ ଶେଷ ସୁଦ୍ଧା ଆଉ ଗୋଟିଏ ଉପନ୍ୟାସ ଆସିବ। କିନ୍ତୁ ଗପ ଗୁଡିକ ମୋର ପ୍ରାୟ କଥା ଆଉ କାଦମ୍ବିନୀ, ରେବତୀ, ସମାଜ, ସମ୍ବାଦ ଏଇଥିରେ ସବୁ ବାହାରିଛି। ତେଣୁ ଭାବୁଛି କିଛି ତ ଅବଦାନ ଓଡ଼ିଆ ସାହିତ୍ୟକୁ ମୁଁ ଦେଇପାରିବି।
1: ତେବେ ପ୍ରଥମରେ ଯେତେବେଳେ ଆପଣ ବିଦ୍ୟାଳୟରେ ଥିଲେ ସେତେବେଳେ ଆପଣଙ୍କର ଯେଉଁ କବିତା ଲେଖା ଆରମ୍ଭ ହୋଇଥିଲା, ତେବେ ପ୍ରଥମ ଆପଣଙ୍କର କବିତା କୌଣସି ପତ୍ର ପତ୍ରିକାରେ ସ୍ଥାନ ପାଇଥିଲା, ସେଇଦିନର ଆପଣଙ୍କର ଅନୁଭୂତି କ'ଣ ଥିଲା?
0: ହଁ, ସେଇଠି ଗୋଟେ ଭଲ ଅନୁଭୂତି ଥିଲା। ମୁଁ ତୃତୀୟ ଶ୍ରେଣୀ ପଢୁଥାଏ, ଆମ ସ୍କୁଲରୁ ଗୋଟେ ମାଗାଜିନ୍ ବାହାରୁଥାଏ ପତ୍ରିକା, ଆଉ ସେ ପତ୍ରିକାରେ ଆମକୁ ସାର୍ ମାନେ କହିଥାନ୍ତି ଗୋଟେ କବିତା ଲେଖିବୁ। ମୁଁ ପ୍ରଥମ କବିତା ମୋର ଥିଲା ଦଶହରା ଛୁଟି। ଦଶହରା ଛୁଟି ହେଲାରେ ଭାଇ ଭିଡ଼ ହେଲାଣି ଗାଡ଼ି, ଗାଁ ପିଲା ଏ ସହରୁ ଏବେ ଲଗାଇଲେଣି ଧାଡ଼ି। ଏମିତି ଗୋଟେ ସାଦା ସିଧେ କବିତାଟେ ଲେଖିଥିଲି, ଆଉ ତାର ସବୁ ବଙ୍କା ତେଢ଼ା ଯାହା ସବୁ ହେଇଥିଲା ତାର ସବୁ ବାକ୍ୟ ତାକୁ ବାପା ଗୋଟେ ସନ୍ଧ୍ୟା ବସିକି ତାକୁ ସଜାଡି ଥିଲେ। ତେଣୁ ସେ ବହୁତ ଆନନ୍ଦର ଦିନ ଥିଲା ମୋ ପାଇଁ କି ପ୍ରଥମ ଥର, ଆଉ ଯେତେବେଳେ ମୁଁ ଛପା ଅକ୍ଷରରେ ଦେଖିଥିଲି ମୋ କବିତାଟିକୁ ଆଉ ମୋ ନାଁଟି ତଳେ ଲେଖା ହେଇଥିଲା, ଭାରି ଖୁସି ଲାଗିଥିଲା।
1: ତେବେ ଆପଣ ଅନେକ ଗଳ୍ପ ଏଇ ଭିତରେ ଲେଖି ସାରିଲେଣି, ଉପନ୍ୟାସ ପରପୁରୁଷ ଆପଣ ଲେଖି ସାରିଲେଣି, ତେବେ ଏଇ ଭିତରେ ଆପଣଙ୍କୁ ସବୁଠାରୁ ପାଠକ ମହଲରୁ ମାନେ କୋଉଠି ବେଶୀ ଆଦୃତ ହେଇଛି ବୋଲି ଆପଣ କହିବେ?
0: ଉପନ୍ୟାସରେ ବେଶୀ ହେଇଛି, କାରଣ ପରପୁରୁଷ ତାର ବେଷ୍ଟ ସେଲିଂ ଯାଇଛି ଆମର ବିବି ବୁକ୍ସ ର, ଏବେ ବି ତାର ଭଲ ରେସ୍ପନ୍ସ ଅଛି ଆମର ପାଠକ ମାନଙ୍କ ଠୁ। ଗତ ବର୍ଷ ଅଗଷ୍ଟ ମାସରେ ରିଲିଜ ହେଇଥିଲା ବହି, ଉନ୍ମୋଚନ କରିଥିଲି ମୁଁ ଭୁବନେଶ୍ୱରରେ ଯାଇକିରି, ତେଣୁ ତା ବର୍ଷେ ପାଖାପାଖି 8-9 ମାସ ହେଇଗଲାଣି, ତା ଏବେ ବି ବହିର ଅଛି ଡିମାଣ୍ଡ, ଏବେ ବି ଛପା ହଉଛି। ତେଣୁ ମୁଁ ଭାବୁଛି ଉପନ୍ୟାସଟି ଲୋକ ବେଶୀ ପସନ୍ଦ କରିଛନ୍ତି। କଥା କ'ଣ କି, ଯେହେତୁ ମୁଁ ଗଳ୍ପ ସଂକଳନ ପ୍ରଥମ କରିଥିଲି ଆଉ ଗପ ବହିଟିକୁ ଏତେ ଲୋକଲୋଚନକୁ ଆସିନଥିଲା, ତେଣୁ ଲୋକ ପ୍ରଥମ ଉପନ୍ୟାସରୁ ହିଁ ମତେ ଖୋଜିଲେ, ତାପରେ ଏବେ ସେ ଉପନ୍ୟାସ ଖୋଜିଲା ପରେ ଏବେ ଗପ ବହିଟିକୁ ବି ପିଲାମାନେ ଖୋଜୁଛନ୍ତି କି ଗପ ବହି ବି ଆପଣଙ୍କର ଆମେ ଚାହୁଁଛୁ ପଢିବା ପାଇଁ। ତେଣୁ ଗପ ବହିର ବି ରେସ୍ପନ୍ସ ଖରାପ ଅଛି ବୋଲି ମୁଁ କହିବିନି, କିନ୍ତୁ ସେଟା ପ୍ରଥମ ବହି ଯେହେତୁ ସେ ଲୋକଲୋଚନକୁ ଆସିପାରିନଥିଲା।
1: ତେବେ ଆପଣ ଯେଉଁ ପରପୁରୁଷ ଉପନ୍ୟାସଟି ସୃଷ୍ଟି କରିଛନ୍ତି, କୋଉ କୋଉ ଦିଗ ପ୍ରତି ଆପଣ ସେଥିରେ ଧ୍ୟାନ ଦେଇଛନ୍ତି?
0: ହଁ, ଏଇଥିରେ ମୁଁ ଧ୍ୟାନ ଦେଇଛି ଯୋଉଟା ଆମ ସମୟର କଥା କହିଛି, ଯୋଉ ଆଜିକାଲିର ଉଜୁଡି ଯାଉଥିବା ଦାମ୍ପତ୍ୟ, ଆଉ ସ୍ୱାମୀ ସ୍ତ୍ରୀକୁ ଆମେ ସମୟ ଦେଇପାରୁନେ, ମନ କଥା ବୁଝିପାରୁନେ, ଆଉ ତା ସହିତ ଆମର ସୋସିଆଲ ନେଟୱାର୍କିଂ ଏତେ ବଢିଗଲାଣି, ଆମେ ଯଦି ନିଜ ଲୋକଠୁ ପାଉନେ ଯୋଉ ସ୍ନେହ ଶ୍ରଦ୍ଧା ଆଉ ସମ୍ମାନ, ତାହେଲେ ଆମେ ଗୋଟେ ଅଲଗା ପୁରୁଷ କି ଅଲଗା ସ୍ତ୍ରୀ ପ୍ରତି ଆମେ ଢଳି ଯାଉଛେ, କିନ୍ତୁ ସେଇଟା ସାମୟିକ, ସେ ବହୁତ ସମୟ ସେଇଟାକୁ ଆମେ ନେଇକି ଜୀବନରେ ଚାଲିପାରିବାନି। ସେଇ କାହାଣୀ ଉପରେ ମୁଁ ଉପନ୍ୟାସଟି କରିଛି। ତେଣୁ ଅନେକ କାହାଣୀ, ମୁଁ କହୁନି ଯେ ଏଇ କାହାଣୀ ଲେଖା ହେଇନି ଆଉ କିଛି କାହାଣୀ ନୂଆ ମୁଁ ଲେଖିଲି, ଏମିତି ଅନେକ କାହାଣୀ ଲେଖା ହେଇଛି, କିନ୍ତୁ ଗୋଟେ ଝିଅ ଯେମିତି ନିଜେ ଭୋଗିଥିଲା ଭଳିଆ କାହାଣୀ ଲେଖିପାରିବା ଆଉ ଲୋକଙ୍କୁ କନ୍ଦେଇ ଦେଇପାରିବା, ଲୋକଙ୍କୁ ମାନେ ସଚେତନ କରେଇ ଦେଇପାରିବା ଭଳି ଏ ଗୋଟେ ମୁଁ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଛି
1: ତେବେ
0: ସେଇ ବିଷୟରେ।
1: ଆଜିକାଲି ନାରୀବାଦକୁ ନେଇ ଅନେକ ଆଲୋଚନା ଚାଲିଛି, ଆଉ ଓଡ଼ିଆ ସାହିତ୍ୟ ମଧ୍ୟ ସେଥିରୁ ମୁକୁଳିନି। ଆମେ ଦେଖୁ ଆପଣଙ୍କର ଯେଉଁ ଲେଖା ନାରୀମାନଙ୍କ ସମସ୍ୟା ଉପରେ ଅନେକ ଆଲୋକପାତ ହେଇଛି, ତେବେ ଏମିତି କାହିଁକି?
0: ଏଇଟା ଗୋଟେ ଭଲ ପ୍ରଶ୍ନ, ମୁଁ ଭଲ ପାଇବି ଆର ଆନ୍ସର ଦେବା ପାଇଁ। ମୁଁ ଗାଁରୁ ମାଲେସିଆ ମାଟି ଯାଏ ଆଜି ଯାଏ ଯୋଉଠି କାହାଣୀ ଭେଟିଛି ସବୁଠି ଗୋଟେ ଦେଖିଛି କାହାଣୀ କି ମାନେ ସମ୍ପୂର୍ଣ୍ଣ ଗାଁରୁ ଆପଣ ଯଦି ଗୋଟେ ସହରୀ ଜୀବନର ଜିଉଁଥିବା ଗୋଟେ ନାରୀକୁ ବି ଭେଟିବେ ତ କୋଉଠି ନା କୋଉଠି ଦେଖିବେ ନାରୀର ସାକ୍ରିଫାଇସ ଟା ଆଉ ନାରୀ କଣ ତ୍ୟାଗ କରିଛି ସେଇଟା ବେଶୀ ଆପଣଙ୍କୁ ଝଲସିକି ଦେଖାଯିବ। କାରଣ ପୁରୁଷର ଯୋଉ ତ୍ୟାଗ, ମୁଁ କହୁନି ପୁରୁଷ ମାନେ ବି ତ୍ୟାଗ କରନ୍ତିନି, ପୁରୁଷ ମାନେ ବି କରିଛନ୍ତି, କିନ୍ତୁ ଯଦି ଆମେ ତାକୁ କଳିବା ଆଉ ତାକୁ ବେଶୀ କମ ଦେଖିବା, ଆପଣ ସବୁବେଳେ ଦେଖିବେ ନାରୀ ସବୁବେଳେ ଆଗରେ ରହିବ, ସେ ଯୋଉ ତ୍ୟାଗ ବଦଳରେ କଣ ତାର ପ୍ରତିଦାନରେ କଣ ମିଳିଥାଏ ତାକୁ ସେଇଟାକୁ ଦେଖିବେ ବହୁତ, ମତେ ଗୋଟେ ଅବଶୋଷ ହୁଏ ମୋ ଭିତରେ କି କାହିଁକି ଏମିତି ଜୀବନ ସେମାନେ ଜିଅନ୍ତି, କାହିଁକି ତାଙ୍କୁ ହିଁ ସବୁବେଳେ ସବୁ ଜିନିଷଟା ହରେଇବାକୁ ପଡେ, ତ୍ୟାଗ କରିବାକୁ ପଡେ, ସିଏ ହିଁ କାହିଁ କରିବ, ଆଉ ସବୁ ତ୍ୟାଗ ସତ୍ତ୍ୱେ ବି ସିଏ ସବୁ ଜାଗାରେ ଶୋଷିତ, ସବୁ ଜାଗାରେ ଲୁଣ୍ଠିତା, ସବୁ ଜାଗାରେ ସିଏ କଷ୍ଟ ପାଇ ଚାଲିଥାଏ ଜୀବନ ସାରା। ଏମିତି ନୁହଁ କି ଗୋଟେ ଆମେ ହାଇ ସୋସାଇଟି କୁ ଗଲେ ବି ଆମେ ଦେଖିପାରିବାନି ତାର ଅଲଗା ଦୁଃଖରେ ସେ ଥିବ, ତେଣୁ ମତେ ଲାଗେ କି ବିନା ନାରୀରେ କାହାଣୀ ହେଇପାରିବନି। ଆପଣ ମହାଭାରତ ଲକ୍ଷ୍ୟ କରନ୍ତୁ, ରାମାୟଣ ଲକ୍ଷ୍ୟ କରନ୍ତୁ, ସେଇ ପୁରୁଣା ଯୁଗରୁ ଆଜି ଯାଏ ଯେତେ କାହାଣୀ, ସବୁ କାହାଣୀରେ ମୁଖ୍ୟତଃ ମୁଁ 70-80% ଆମ କାହାଣୀରେ ଆମେ ପାଇବା ନାରୀକୁ ନେଇକି ହିଁ ଦ୍ୱନ୍ଦ୍ୱ।

0: ନାରୀକୁ ନେଇକି ହିଁ କାଣ୍ଡ, ନାରୀକୁ ନେଇକି ହିଁ ଯେତେକ ସନ୍ଦେହ ସଂଶୟ ସବୁ ନାରୀଠୁ ଆରମ୍ଭ। ତେଣୁ ମୁଁ ଭାବେ କିଛି ନହେଲେ ଆମ କଲମ ତ ନାରୀର ଦୁଃଖ କଥା କହୁ, ନାରୀର ତ୍ୟାଗ କଥା କହୁ, ସମାଜ ଯେତିକି ବୁଝୁଛି ବୁଝୁ, କିନ୍ତୁ ଆମ କଲମ ଚାଲିଥାଉ ତାଙ୍କୁ ସମର୍ଥନ ଦେବା ପାଇଁ, ତାଙ୍କୁ ସାହସ ଆଉ ସଚେତନ କରିବା ପାଇଁ।
1: ତେବେ ବାସ୍ତବିକ ସେଇଥିପାଇଁ ବୋଧ ହୁଏ ଆପଣଙ୍କର ଭାବନା ଆପଣଙ୍କ ଲେଖାରେ ପ୍ରତିଫଳିତ ହେଉଛି। ତେବେ ଆପଣଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ ଅଛି, ଆପଣ କଣ ଖାଇବାକୁ ଭଲ ପାଆନ୍ତି?
0: ମୋତେ ଖାଇବାକୁ, ମୋତେ ମିଠା ଜିନିଷ ଭଲ ଲାଗେ ଆଉ ପିଠାପଣା ଭଲ ଲାଗେ, ମୋର ପିଠା ବହୁତ ପ୍ରିୟ, ପିଠା ଖାଇଲେ ମୁଁ ଆଉ ଦିନ ସାରା ଭାତ ଖାଇବାକୁ ଭୁଲିଯାଏ, ଆଉ ଏମିତି ଅନେକ ଜିନିଷ ଅଛି ଖାଇବାରେ ଆଉ କଣ।
1: ତେବେ ଆପଣ ପିଠାପଣା ବନାନ୍ତି ଘରେ?
0: ଆଜ୍ଞା, ମୁଁ ପିଠାପଣା ବି ବନାଏ, ଆଜି ଯାଏ ଆରିସା ପିଠା ବନେଇବାରେ ମୁଁ ମାନେ ସମର୍ଥ ହେଇପାରିନି।
1: ତେବେ ଆପଣ କେମିତି ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି?
0: ମୋତେ ସବୁବେଳେ ଶାଢୀ ପିନ୍ଧିବାକୁ ଭଲ ଲାଗେ, ଆଉ ଯେହେତୁ ମୁଁ ସ୍କୁଲରେ ପାଠ ପଢାଏ ତେଣୁ ତାଙ୍କର ଇଣ୍ଟରନ୍ୟାସନାଲ ସ୍କୁଲ, ସେମାନେ ପ୍ରିଫର କରନ୍ତି ସାର୍ଟ ପ୍ୟାଣ୍ଟ ପିନ୍ଧିକି ଆସ ବୋଲି, ତାଙ୍କର ସେଟା ରୁଲ ଅଛି, କିନ୍ତୁ ମୋତେ ଶାଢୀ ପିନ୍ଧିବାକୁ ଭଲ ପାଏ। ସମ୍ବଲପୁରୀ ଶାଢୀର ମୋର ପୁରା ଅତି ପ୍ରିୟ ଜିନିଷ, ମୋର ଯେତେବେଳେ ଓଡ଼ିଶା ଗଲେ ଖଣ୍ଡେ ଦି ଖଣ୍ଡେ ଧରିକି ଆସିଥାଏ।
1: ତେବେ ବିଶେଷ ରୁଚି ଆପଣଙ୍କର କୋଉଥିରେ ରହିଛି?
0: ହଁ, ରୁଚି ମୋର ପ୍ରକୃତରେ ମୁଁ ଆର୍ଟ କରିବାକୁ ବହୁତ ଭଲ ପାଏ, ମୋର ଦିଟା ରୁଚି ଥିଲା, ଗୋଟେ ହଉଛି ଆର୍ଟ କରିବି ଆଉ ଦ୍ୱିତୀୟଟା ହଉଛି ଲେଖିବି। ଆର୍ଟ କରିବିଟା ମୁଁ ସମୟ ଦେଇପାରିଲିନି, କାରଣ ଆର୍ଟ ବହୁତ ସମୟ ନିଏ, ସେ ଆର୍ଟ ବି ଯାହା ଲେଖା ବି ସେୟା, ଲେଖା ବହୁତ ପଢିବାକୁ ପଡିବ, ତାପରେ ତମକୁ ଗୋଟେ ଦିଗ ମିଳିବ କଣ ଲେଖିବି କଣ କେମିତି ଶବ୍ଦ, ଆଉ ଆର୍ଟ ବି ସେମିତି ବହୁତ ସମୟ ଦେବାକୁ ପଡେ ଗୋଟେ କୌଶଳ ଶିଖିବା ପାଇଁ। କହିବାକୁ ଗଲେ ମତେ ଆର୍ଟ ବେଶୀ ଭଲ ଲାଗୁଥିଲା ଯେତେବେଳେ ମୁଁ ଲେଖୁନଥିଲି, ସେ ସମୟରେ ମୁଁ ବହୁତ ଆର୍ଟ କରିଛି, ମୁଁ ଡଟ୍ ଆର୍ଟ ବି କରେ, ମୋର ଏଠି ମୁଁ ପିଲାମାନଙ୍କୁ ଶିଖାଏ ବି ମଝିରେ ମଝିରେ ୱାର୍କସପ୍ କରିକି ଆର୍ଟ, ୱାଟର କଲର ଆଉ ଡଟ୍ ଆର୍ଟ କ୍ରାଫ୍ଟ ବି କିଛି କିଛି କରେ। ତା ସହିତ ଲେଖାରେ ଯେତେବେଳେ ଏବେ ମୁଁ ପୁରା ମଜିଗଲେଣି, ମୁଁ ଆଉ ସେ ତାକୁ ସମୟ ଦେଇପାରୁନି, କିନ୍ତୁ ମନରେ ଗୋଟେ ଅବଶୋଷ ଅଛି କି ସମୟ ଜୀବନରେ କେତେବେଳେ ସମୟ ମିଳିଲେ ମୁଁ ନିଶ୍ଚିତ ଆର୍ଟ କରିବି, ଚିତ୍ର କରିବି।
1: ତେବେ ନିହାତି ଭାବରେ ଆମେ ବି ଆଶା କରିବୁ ଆପଣ ଲେଖନୀ ଦିଗକୁ ଯେମିତି ବିକଶିତ କରିଛନ୍ତି ସେମିତି ଭାବରେ ଆପଣ ଆର୍ଟ ଦିଗକୁ ବି ବିକଶିତ କରିବେ। ତେବେ ନିରନ୍ତର ଭାବରେ ଲେଖାଲେଖି କରିବା ପାଇଁ ଜଣେ ଲେଖିକା କଣ କରିବା ଦରକାର?
0: ଅନେକ ପଢିବା ଦରକାର, ପଢିବା ଛଡା ଆଉ କିଛି ବିକଳ୍ପ ନାହିଁ, ମୁଁ ଏହା ଅନୁଭବ କଲିଣି ଏତିକି ଦିନ ଭିତରେ। ନ ପଢିଲା ଯାଏ ଆପଣ ଶବ୍ଦ ପାଇବେନି, ଆପଣଙ୍କ ପାଖରେ ଭାବନା ଜନ୍ମ ହବନି, ଆପଣଙ୍କୁ ଦିଶୁଥିବ କାହାଣୀ କିନ୍ତୁ ଆପଣ କେମିତି ଲେଖିବେ ତାର ଦିଗ ପାଇବେନି, ତେଣୁ ଅନେକ ପଢିବା ଦରକାର, ଆଉ ଖାଲି ଓଡ଼ିଆ ନୁହଁ, ସବୁ ଭାଷା ପଢିବା ଦରକାର, ଆଉ ଯାହାକୁ କେନ୍ଦ୍ର କରିକି ଆପଣ ଲେଖିବାକୁ ଚାହୁଁଛନ୍ତି ସେଇଭଳି କିଛି ବହି, ସେଇଭଳି କିଛି ଆର୍ଟିକଲ ବି ଆପଣଙ୍କୁ ସବୁବେଳେ ପଢିକି ତା ବିଷୟରେ ଗବେଷଣାତ୍ମକ ଗୋଟେ ଭାବ ରହିବା କଥା। ଆଉ ମୁଁ ଆଜି ଯାଏ ଯାହା ଲେଖିଛି ମୁଁ ଭାବେ କି ନିଜକୁ ଗବେଷଣା କରୁଛି କି ଆଚ୍ଛା ଏମିତି ଲେଖା ଯାଇପାରେ କି ଏମିତି ଲେଖିଲେ କେମିତି ପିଲାମାନଙ୍କୁ ଲାଗୁଛି, କେମିତି ପାଠକ ମାନେ ଭଲ ପାଇବେ କି ନାହିଁ, ତେଣୁ ଲେଖା ବି ଗୋଟେ ଗବେଷଣା, ତେଣୁ ଗବେଷଣା ବିନା ପଢାରେ ଆଉ କେବେ ହେଇପାରିବନି, ତେଣୁ ପଢିବାକୁ ଅନେକ ପଡିବ।
1: ତେବେ ଆପଣଙ୍କ ଲେଖନୀର ଯୋଉ ଚରିତ୍ର ଆପଣ ଏଇ ଦୈନନ୍ଦିନ ଜୀବନରୁ ନେଇଥାନ୍ତି ନା କିଛି ଆପଣଙ୍କର ଇମାଜିନେସନ କଳ୍ପନା ଶକ୍ତିରୁ ଆଣିଥାନ୍ତି?
0: ହଁ, ଉଭୟ କହିପାରିବି ମୁଁ, ଅନେକ ସମୟରେ ଗପ ଗୁଡିକ ମୁଁ ଆଜି ଯାଏ ମୁଁ ଯାହା ଲେଖିଛି ପ୍ରାୟ ମୁଁ ସେ ଚରିତ୍ର ସମସ୍ତଙ୍କୁ ଆଖପାଖରେ ଭେଟିଛି ଆଉ ପିଲାଦିନରୁ ଭେଟିଛି, ଯେଉଁମାନେ ମତେ ପିଲାଦିନ ବସେଇ ଉଠେଇ ଦେଇନାହାନ୍ତି, କନ୍ଦେଇଛନ୍ତି କାହିଁକି ଏମିତି ଘଟିଛି, କାହିଁକି ଏମିତି ହେଲା ଘଟଣାଟେ, ତ ସେଇ କାହାଣୀକୁ ନେଇକି ଲେଖିଛି, କିନ୍ତୁ ଅନେକଟା ବାସ୍ତବିକ କଥା ହିଁ ମୁଁ କାହାଣୀରେ ଲେଖିଥାଏ, କିନ୍ତୁ ବେଳେ ବେଳେ ଗପ ତ ଆଉ ସମୁଦାୟ ସୁନାରେ ଗଢି ହୁଏନି, ତେଣୁ କିଛିଟା ଖାଦ ସେଥିରେ ଥାଏ, ତେଣୁ କିଛି ସମୟରେ ଆମକୁ ଗୋଟେ କଳ୍ପନାକୁ ବି ସୃଷ୍ଟି କରିବାକୁ ପଡେ, ତେଣୁ କିଛି କଳ୍ପନା କିଛି ସତ ନହେଲେ ମୁଁ ଭାବେ ଗପଟେ ଲେଖା ଯାଇପାରିବନି, କିନ୍ତୁ ତାର ମୂଳ କାହାଣୀ ଯୋଉଟା ଥାଏ ସେଟା ଗୋଟେ ସତ କାହାଣୀ ହିଁ ହେଇଥାଏ, ତେଣୁ ମୁଁ କହିବି କି ଉଭୟ ରହିବା ଦରକାର, କଳ୍ପନା ବି ରହିବ ସତ ଚରିତ୍ରଟେ ବି ତା ଭିତରେ ଥିବ।
1: ଆପଣ ଆଜି ଆମ ଶ୍ରୋତା ଭଉଣୀଙ୍କୁ କଣ ବାର୍ତ୍ତା ଦେବେ?
0: ବାର୍ତ୍ତା ମୋର ଏତିକି ରହିବ, ମା ମାନଙ୍କ ପାଇଁ ମୁଁ କହିବି କି ଆପଣ ମାନେ କାହାଠୁ ବି କମ ନୁହନ୍ତି, ଆପଣ ମାନେ ସ୍ରଷ୍ଟା, ଆଉ ଆପଣ ମାନଙ୍କର ଭିତରେ ଯୋଉ ଶକ୍ତି ଯୋଉ ସୂକ୍ଷ୍ମ ଚେତନା ଅଛି ସେ ବୋଧେ ଆଉ ଅନ୍ୟ କାହା ପାଖରେ ନାହିଁ, ତେଣୁ ନିଜର ସ୍ଥିତିକୁ ଦୃଢ଼ କରିବା ପାଇଁ ଆପଣ ମାନେ ଆତ୍ମ ସଚେତନ ହୁଅନ୍ତୁ, ଆତ୍ମନିର୍ଭର ହୁଅନ୍ତୁ, ଆଉ ନିଜକୁ ଭଲ ପାଆନ୍ତୁ, ଆପଣ ଭାବନ୍ତୁନି ଯେ ଆପଣ ମାନେ କୋଉଠି ରହିଗଲେ, ଆପଣ ମାନେ ଅନେକ କିଛି କରିଛନ୍ତି ଯେଉଁଥିପାଇଁ ଆପଣ ସବୁବେଳେ ଗର୍ବିତ ରୁହନ୍ତୁ।
1: ବହୁତ ସୁନ୍ଦର, ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଅନେକ ଦିଗ ପ୍ରତି ଆମ ଭଉଣୀମାନଙ୍କୁ ବାର୍ତ୍ତା ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର ଆଜ୍ଞା।
1: ଆଜିର ଆଲୋଚନାରେ ଶୁଣିଲେ ସାହିତ୍ୟର ପୂଜାରିଣୀ ବୀଣାପାଣି ପ୍ରଧାନଙ୍କୁ।

ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଏତିକିରେ ଶେଷ ହେଲା। ବସୁନ୍ଧରା କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଜ୍ୟୋତିରାଣୀ ପଣ୍ଡା। ଶ୍ରୋତାବନ୍ଧୁମାନଙ୍କୁ ସ୍ମରଣ କରିଦେଉଛୁ, ଆଜି ରାତି 7:30 ପ୍ରଚାର କରିବୁ କୃଷିଜୀବୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। ଆକାଶବାଣୀ କେନ୍ଦୁଝର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ। ଦୁଇଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି। 43 ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହରଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନଲାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱିଡେନ୍ ଗସ୍ତ ବେଶ୍ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ। ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କରିଡରଠାରୁ ଆରମ୍ଭ କରି ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦି ପୋଲାର୍ ଷ୍ଟାର୍ ପ୍ରଦାନ କରାଯାଇଛି। ଛତିଶଗଡ଼ର ରାୟପୁରରେ ଡାଏଲ 112 ଅଧୀନରେ 400 ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍କତି ରମଣ ସିଂ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33 ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16 ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନାର ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚି ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅସ୍ତ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶନ୍ଙ୍କ ନେତୃତ୍ୱରେ ନବଗଠିତ କେରଳମ୍ର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶନ୍ଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କେରଳମ୍ରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ, ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ମିଳିବ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ମହାନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ମହିଳାଙ୍କ ସମେତ 10 ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ରଡୁଆ ବିମାନ 2 ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2 ବିମାନର 4 ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ VA ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7177, 2331-4441 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପରକିଙ୍ଗସ୍ 12 ସହ 5ମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ୍ 23 ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେରେ ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2 ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi arrives in Oslo to hold bilateral talks with his Norwegian counterpart Jonas Gahr Støre this evening. Prime Minister Modi says his Sweden visit adds new momentum to bilateral relations as both countries agree to double the trade in next 5 years. Congress leader V.D. Satheeshan takes oath as Keralam Chief Minister along with 20 cabinet ministers. West Bengal government approves seventh pay commission for state government employees. Union Home Minister Amit Shah flags off 400 emergency response vehicles in Raipur district of Chhattisgarh. And in IPL cricket, hosts Chennai Super Kings to take on Sunrisers Hyderabad this evening. Prime Minister Narendra Modi has arrived in Oslo, Norway, as part of his multi-nation tour. This visit includes bilateral talks between India and Norway and also the third India-Nordic summit. The visit will give impetus to India's relations with the Nordic countries. More from our correspondent in Oslo.
2: Prime Minister Narendra Modi has arrived in Oslo for his first ever visit to Norway. This is also the first prime ministerial visit from India in 43 years. Today he will call on their majesties King Harald V and Queen Sonia and hold bilateral talks with Norway's Prime Minister Jonas Gahr Støre. He will also address the India-Norway Business and Research Summit. Tomorrow, Prime Minister will attend the third India-Nordic Summit. The bilateral trade between India and the five Nordic countries currently stands at $19 billion. Sangeeta Godbole, Akashwani News, Oslo, Norway.
1: Prime Minister Modi has left for Norway after concluding his two-day visit to Sweden today. Mr. Modi, in a social media post, said his visit to Sweden was marked by several important outcomes that will add new momentum to bilateral relations. He said from elevating their bilateral ties to a strategic partnership, launching the Joint Innovation Partnership 2.0 and the India-Sweden Technology and Artificial Intelligence Corridor, to setting an ambitious goal of doubling bilateral trade in the next 5 years, the discussions were highly productive. He thanked the people of Sweden, the government of Sweden and Prime Minister Ulf Kristersson for the warmth and friendship. Our correspondent covering the Prime Minister's visit to Sweden reports that elevation of bilateral ties to the level of a strategic partnership is guided by the India-Sweden Joint Action Plan 2026-30. The comprehensive roadmap aims to double bilateral economic exchange within the next 5 years and deepen cooperation under the Make in India and Made with Sweden initiatives, particularly in areas such as green hydrogen, semiconductors and advanced manufacturing. A defining moment of the visit was the conferment of the Royal Order of the Polar Star upon the Prime Minister, Sweden's highest honour for foreign heads of government, symbolising the deepening civilizational and democratic bonds between the two nations. We have a report.
3: The visit witnessed six major achievements. The first was the adoption of the Joint Action Plan, which lays out an ambitious roadmap for cooperation across trade, innovation, climate change, defense and emerging technologies. The second major outcome was the strengthening of technological collaboration through the launch of the Joint Innovative Partnership 2.0 and the expansion of the Sweden-India Technology and AI Corridor, aimed at connecting the startup ecosystem of both the countries. The third achievement was the agreement to establish a virtual India-Sweden Joint Science and Technology Center. The fourth major development was the commitment to double bilateral trade between the two nations within the next 5 years. The fifth achievement was the development of the India-Sweden SME and startup platform. The sixth significant aspect of the visit was the celebration of shared cultural and intellectual ties through the launch of the Tagore Sweden lecture series, commemorating the centenary of Gurudev Rabindranath Tagore's historic visit to Sweden. Apart from these initiatives, both countries also announced the third phase of the Leadership Group for Industrial Transition, LEADIT, aimed at strengthening cooperation in green steel, industrial decarbonization and sustainable industrial transformation. Though brief, the Prime Minister's visit to Sweden further cemented the growing strategic partnership and highlighted the shared vision of India and Sweden for innovation-driven, sustainable and future-oriented cooperation. Sakshi Singh, Akashwani News, Gothenburg, Sweden.
1: Defence Minister Rajnath Singh departed on a two-nation visit to Vietnam and South Korea today. In a social media post, the minister said he is looking forward to visiting the two Asian nations to further expand the scope of bilateral engagement. He said the focus will be on deepening strategic military cooperation, strengthening defence industrial partnerships, boosting maritime collaboration and promoting peace and stability in the Indo-Pacific region. During his visit to Vietnam, Rajnath Singh will hold bilateral talks with the Minister of National Defence of Vietnam, General Phan Van Giang. Congress leader V.D. Satheesan was sworn in as the new Chief Minister of Kerala at a grand ceremony held at the Central Stadium in Thiruvananthapuram this morning. Governor Rajendra Vishwanath Arlekar administered the oath of office and secrecy to Mr. Satheesan. A 21-member cabinet took office alongside the Chief Minister. 16 members in the new ministry are becoming ministers for the first time. The Congress Party has 11 representatives in the new cabinet. The Indian Union Muslim League, IUML, has 5 ministers. The event was attended by leaders including Congress President Mallikarjun Kharge, Party leader Rahul Gandhi, Karnataka Chief Minister Siddaramaiah, Telangana Chief Minister Revanth Reddy, Himachal Pradesh Chief Minister Sukhvinder Singh Sukho, and Keralam BJP State President Rajiv Chandrasekhar. Immediately following the swearing-in ceremony, the newly formed government convened its first official cabinet meeting today. The cabinet of the government of West Bengal has given in-principle approval to the formation of the 7th pay commission for the employees of the government of West Bengal, various government boards, corporation and other state-aided bodies and schools. In a significant decision, the cabinet today also gave in-principle approval to stop various direct benefit transfers from the 1st of June under the Information and Cultural Affairs Department and Minority and Madrasa Department of the state government. The scholarship schemes will continue under these departments. The state government also gave approval for the free transport facility for short and long distances for the women of the state. The Annapurna scheme will be introduced from the 1st of June for the women of the state, under which 3,000 rupees will be transferred under the direct benefit transfer. The OBC list for Bengal will be prepared afresh by the state government following the recent judgment of the Calcutta High Court. Chief Minister Shubhendu Adhikari chaired a cabinet meeting today at the State Secretariat Navarna. In Uttar Pradesh, the Yogi Adityanath cabinet today approved the constitution of an OBC commission. The commission's recommendations are a Supreme Court prerequisite for implementing backward class quotas in panchayat elections. The cabinet, under the leadership of Chief Minister Yogi Adityanath, today also cleared metro expansions in Agra and Lucknow, a 2,700

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

0: ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝି କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରୁତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଇଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହି ଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ CHSE ୱେବ୍ସାଇଟ୍ orissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
2: ପ୍ଲସ୍ ଟୁ ବୋର୍ଡ଼ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ, ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହଉ, କମର୍ସ ହଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 4,01,623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତି ହେଇ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
3: ଏଲ୍ପିଜି, ପେଟ୍ରୋଲ, ଡିଜେଲ, ଅନ୍ୟାନ୍ୟ କମୋଡିଟିଜ୍ ବର୍ତ୍ତମାନ ସର୍ଟେଜ୍ ନାହିଁ। ମୁଁ ଆପଣମାନଙ୍କ ଜରିଆରେ ସବୁ ଲୋକଙ୍କୁ ଏଇଟା କହିବାକୁ ଚାହେଁ ଯେ ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ହୋର୍ଡିଂ କରିବା ନାହିଁ, ଆଭେଲେବିଲିଟି ଅଛି, ପାଇପ୍ଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ୍ ନାହିଁ। ଆଉ ସେମାନେ ବିଲକୁଲ ନର୍ମାଲରେ ଯଦି ଯିବେ ତ ସବୁ ଜାଗାରେ

0: ତାଙ୍କୁ ମିଳିବ।
1: ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି, ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି, ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି। ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67 ଅଭିଯୋଗ ପଞ୍ଜୀକୃତ ହୋଇଥିଲା, ସେଥିମଧ୍ୟରୁ 50 ବ୍ୟକ୍ତିଗତ ଏବଂ 17 ସାମୂହିକ ଅଭିଯୋଗ ଥିଲା। ଶିବିରରେ 14 ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34 ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଜିଲ୍ଲା ରେଡ୍କ୍ରସ୍ ପକ୍ଷରୁ 8 ଜଣଙ୍କୁ 43,000 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟରେ ତାପମାତ୍ରା 44 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ବାହାରେ ଶାରୀରିକ କାର୍ଯ୍ୟ ନ କରିବା ଲାଗି କୁହାଯାଇଛି। ଆଗାମୀ 2-3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ସବୁ ପରିସ୍ଥିତିରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମସ୍ତରେ ଲେଖରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଏଥର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ ପ୍ରସାରଣ କରୁଛୁ ଏଫ୍ଏମ୍ ବ୍ୟାଣ୍ଡରେ 100.1 ମେଗାହର୍ଜ ମାଧ୍ୟମରେ। ଏବଂ ଆପଣ ମଧ୍ୟ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍କୁ ନିଜ ମୋବାଇଲ୍ରେ ଉତ୍ତରି ଶୁଣିପାରୁଛନ୍ତି ଆମ କେନ୍ଦ୍ରର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଏଥର ସ୍ୱର, ଲୟ ଓ ଭାବନାର ସପ୍ତରଙ୍ଗୀ ସମାହାର ନେଇ ନିବେଦନ କରୁଛୁ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ସ୍ୱର ସରିତ ରମୂର୍ଚ୍ଛନା ଇନ୍ଦ୍ରଧନୁ। ମୁଁ ଗୋପୀନାଥ, ଆଜିର ଏହି ସଙ୍ଗୀତ ଆସରରେ ଆପଣଙ୍କ ସହଯାତ୍ରୀ। ଶ୍ରୋତା ବନ୍ଧୁ, ଜୀବନର ପଥେ ପଥେ କେତେ ସ୍ମୃତି, କେତେ ଅନୁଭବ। କେବେ ହସର ବସନ୍ତ, କେବେ ଅଶ୍ରୁର ବର୍ଷା, କେବେ ପ୍ରେମର ପ୍ରଥମ ସ୍ପନ୍ଦନ ତ କେବେ ବିରହର ନିରବ ସନ୍ଧ୍ୟା। ସେସବୁର ଅନୁଭୂତିକୁ ସ୍ୱରର ଅଳଙ୍କାରରେ ସଜାଇ ନେଇ ଆସିଛି ଏହି ଆସର ଇନ୍ଦ୍ରଧନୁ। ତେବେ ଆଜିର ଏହି ସ୍ୱର ଯାତ୍ରାରେ ଇନ୍ଦ୍ରଧନୁର ପ୍ରଥମ ମୂର୍ଚ୍ଛନା ଓଡ଼ିଆ ଆଲବମ୍ ଗୀତ, ଶିଳ୍ପୀ ସୌରିନ୍ ଏବଂ ନିବେଦିତା।

ଆପଣ ଶୁଣୁଛନ୍ତି ସ୍ୱର ସରିତାର ମୂର୍ଚ୍ଛନା ଇନ୍ଦ୍ରଧନୁ। ସ୍ୱରର ଏହି ରଙ୍ଗୀନ ପ୍ରଜାପତିମାନେ କେବେ ଉଡ଼ିଯାଆନ୍ତି ଶୈଶବର ଅଙ୍ଗନକୁ, କେବେ ଫେରାଇ ଆଣନ୍ତି କଲେଜ ଦିନର ଅଳସ ସନ୍ଧ୍ୟାକୁ, ଆଉ କେବେ ନିରବତାର ମଧ୍ୟରେ ଜଗାଇ ଦେଇଥାନ୍ତି ଅକୁହା କାହାଣୀ। ସଙ୍ଗୀତ ମଣିଷକୁ ମଣିଷ ସହ ଯୋଡ଼ିଦେବାର ସବୁଠୁ ସୁନ୍ଦର ସେତୁ। ତେବେ ଆସନ୍ତୁ ଏହି ସ୍ୱର ସନ୍ଧ୍ୟାକୁ ଆଉ ଅଧିକ ସୁନ୍ଦର କରିବା ଗୋଟାଏ ଓଡ଼ିଆ ଆଲବମ୍ ଗୀତ। ଶିଳ୍ପୀ ରଶ୍ମି ମହାପାତ୍ର।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ମଙ୍ଗଲ ଭବନ ମଙ୍ଗଲ ହରି ପ୍ରଭୁ ସୁଦର୍ଶନ।
4: ଶ୍ରୀ ରାମ କଥା ମର୍ମଜ୍ଞ ଡକ୍ଟର କୁମାର ବିଶ୍ୱାସ ଜୀ କେ ସାଥ ଶ୍ରୀ ରାମଚରିତ ମାନସ କି ଭାବ ରସ ସଙ୍ଗୀତ ଯାତ୍ରା संपूर्ण श्री रामचरित मानस सोमवार से शुक्रवार सुबह 7 बजे और दोपहर 12:30 बजे डीडी नेशनल और वेव्स ओटीटी पर।
5: श्रोता बंधु, आज ईश्वर वय आसर में आम नहीं आसीचु भिन्न भिन्न रसर गीत प्रेम प्रकृति स्मृति और जीवन कथा। प्रति स्वर जपरी गोटे गोटे रंग आउ से सब रंग मिसी गढ़ी उठी आज इंद्रधनु। ଏବେ ଶୁଣିବା ଆଉ ଗୋଟିଏ ହୃଦୟସ୍ପର୍ଶୀ ସଙ୍ଗୀତ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଧୀରେ ଧୀରେ ସମୟ ଆଗକୁ ବଢ଼ୁଛି, କିନ୍ତୁ ସୁନ୍ଦର ମାଧୁରୀ, ସୁରର ମାଧୁରୀ ଆଜି ମଧ୍ୟ ହୃଦୟରେ ରହିଯାଇଛି। ଶ୍ରୋତାବନ୍ଧୁ, ବିଦାୟର ମୁହୂର୍ତ୍ତ ସଦା କିଛି ନିରବତା ଆଣେ, ତଥାପି ସଙ୍ଗୀତର ସ୍ମୃତି କେବେ ବିଦାୟ ନେଇ ନାହିଁ। ସେ ରହିଯାଏ ମନର କୌଣସି ଗୁପ୍ତ କୋଣରେ ମୃଦୁ ମୃଦୁ ଧ୍ୱନି ହୋଇ। ଆଜି ପାଇଁ ଏତିକି, ପୁଣି ଆସିବା ଆଉ ଗୋଟିଏ ନୂଆ ସୁରର ଆୟୋଜନ ନେଇ। ସେ ପର୍ଯ୍ୟନ୍ତ ଆପଣ ହସୁଥାନ୍ତୁ, ଗାଉଥାନ୍ତୁ, ସଙ୍ଗୀତର ସହ ଜୀବନକୁ ରଙ୍ଗୀନ କରୁଥାନ୍ତୁ। ମୁଁ ଗୋପୀନାଥ ମାଗୁଛି ମେଲାଣି, ନମସ୍କାର।

ଶେଷ ହେଲା ସ୍ୱର ସରିତର ମୂର୍ଚ୍ଛନାକୁ ନେଇ ଆମ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ଆକାଶବାଣୀ କେନ୍ଦୁଝର ଯୁବବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ଅନ୍ତରରେ।

0: ମଝିପାଳକ ରାଜେଶ ବିଶ୍ୱାଳ ତାଙ୍କୁ ସାକ୍ଷାତ କରିଛନ୍ତି ବିନୟ କୁମାର ସାମନ୍ତରାୟ।
1: শ্রোতা বন্ধু আপনার সমস্ত জাঁথে জীবজগত তিষ্টি রহা মৌমাছির ভূমিকা অত্যন্ত গুরুত্বপূর্ণ। একদা প্রখ্যাত বৈজ্ঞানিক আইনষ্টাইন কহিলে যদি আমার পৃথিবী পৃষ্ঠর সবু মৌমাছি উভয় যা তবে মানুষ কেবল চারি বর্ষ বঞ্চিপার। তেমন আমি মৌমাছি সুরক্ষা দেওয়া কমিটি জনসচেতনতা সৃষ্টি করা। এই অবসরের আমার স্টুডিওতে উপস্থিত অনেক জনে যুব মৌমাছি পাক যে আপন সহ কথাবার্তা হবে। আজ স্বাগত করছি রাজেশ বাবু আপনার আমার যুবাণী স্টুডিওতে। ଆପଣ ନିଜର ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେଇଦିଅନ୍ତୁ।
2: ନମସ୍କାର, ମୋ ନାଁ ରାଜେଶ ବିଶ୍ୱାଳ, ମୁଁ ଜିଲ୍ଲା ପୁରୀ ବ୍ଲକ ସତ୍ୟବାଦୀ ଗ୍ରାମ ଡୁବଡୁଆ। ମୁଁ ଜଣେ ମହୁ ଚାଷୀ।
1: ଆପଣ ତ ଜଣେ ଶିକ୍ଷିତ ଯୁବକ, ଆପଣ ଚାହିଁଥିଲେ ପାଠ ପଢ଼ିକି ଅଲଗା ଚାକିରି ବି କରିପାରିଥାନ୍ତେ, କିନ୍ତୁ ଏଇ ମହୁ ଚାଷ ପାଇଁ କେମିତି ମନୋନିବେଶ କଲେ?
2: ନାଇଁ, ମୁଁ ଦେଖିଲି ଚାକିରି କରିକି କାହା ପାଖରେ ଚାକିରି କଲେ ତ କ'ଣ, କାହା ପାଖରେ କାମ କରିବେ, ନିଜେ କହିଛି ନିଜର ପରିଚୟ ତିଆରି କରିବି। ଯେକୌଣସି କ୍ଷେତ୍ରରେ ମୁଁ ପନିପରିବା ଚାଷ କରୁଥିଲି, ନାଇଁ ମହୁ ଚାଷ କରିକି ନିଜେ ପରିଚୟ ତିଆରି କରିବି, ସେଥିପାଇଁ ମୁଁ ମହୁ ଚାଷଟାକୁ ଆପଣେଇଲି।
1: ଏଥିପାଇଁ କୌଣସି ପ୍ରକାର ତାଲିମ ଆପଣ ନେଇଛନ୍ତି କେଉଁଠୁ?
2: ହଁ, ତାଲିମ ନେଇଥିଲି ପ୍ରଥମେ 2014 ଗୋପବନ୍ଧୁ ଆଶ୍ରମରେ ତାଲିମ ନେଇଥିଲି, ତାପରେ କେବିକେରେ ନେକ୍ସଟ ଓଇଉଟରେ ତାଲିମ ନେଲି। ତାଲିମ ନେଲା ପରେ ନିଜେ ମହୁ ଚାଷ ଧୀରେ ଧୀରେ ଷ୍ଟାର୍ଟ କଲି। ଷ୍ଟାର୍ଟ କରିବା ପରେ ପ୍ରଥମେ 4 ବାକ୍ସ ଷ୍ଟାର୍ଟ କରିଥିଲି ମହୁ ଚାଷ, ଧୀରେ ଧୀରେ ମହୁମାଛି ଷ୍ଟାର୍ଟ କରି ବଢ଼େଇଲି।
1: ଏବେ ଆପଣ କେତେଟା ବାକ୍ସ ମହୁ ଚାଷ କରୁଛନ୍ତି?
2: ଏବେ ମୋ ପାଖରେ 65 ମାନେ 65 ବାକ୍ସରେ ମୁଁ ମହୁ ଚାଷ କରୁଛି। ୱିଥ୍ ବି ଟ୍ରେନିଂ ବି ଦେଉଛି, ଯାଇକି ମହୁ ଚାଷରେ ଅଭିଜ୍ଞତା ବଢ଼ିଲା ପରେ ଆମର କେବିକେ ତରଫରୁ ସାର୍ମାନେ କହିଲେ, ନାହିଁ ତୁମେ ଯେହେତୁ ମହୁ ଚାଷରେ ତୁମର ଅଭିଜ୍ଞତା ବେଶୀ ବଢ଼ିଲାଣି, ତୁମେ ଟ୍ରେନର ହୁଅ, ମହୁମାଛି ନୂଆ ନୂଆ ଚାଷୀଙ୍କୁ ଟ୍ରେନିଂ ଦିଅ। ତାପରେ ସେଠୁ ଟ୍ରେନିଂ ତାଲିମ ପାଇଲା ପରେ ନୂଆ ନୂଆ ଚାଷୀଙ୍କୁ ଯାଇ ଟ୍ରେନିଂ ଦେବାକୁ ଏବେ ଷ୍ଟାର୍ଟ କରିଛି।
1: ଆଚ୍ଛା, ଏଇ ଯେଉଁ ବାକ୍ସ ମହୁ ବାକ୍ସ ବୋଲି ଆପଣ କହିଲେ, ସେଇଟା ମାନେ କ'ଣ ଜିନିଷଟା?
2: ମହୁ ବାକ୍ସ କହିଲେ ଗୋଟେ ମହୁ ବାକ୍ସ ଯେଉଁଠି ମାନେ ମହୁମାଛିମାନେ ରହନ୍ତି, ସେଇଟା ଗୋଟେ କାଠରେ ତିଆରି ହୁଏ।
1: ତାର କିଛି ସାଇଜ୍ ଅଛି?
2: ହଁ, ସାଇଜ୍ ଅଛି, ମହୁମାଛିର ସ୍ୱତନ୍ତ୍ର ଗୋଟେ ସାଇଜ୍ ଅଛି, ଫ୍ରେମ୍ର ସାଇଜ୍ ଅଛି, ବାକ୍ସର ସାଇଜ୍ ଅଛି। ବାକ୍ସର ଉଚ୍ଚତା ପାଖାପାଖି 1.5 ଫୁଟ୍ରୁ 2 ଫୁଟ୍ ଥାଏ।
1: ଆଚ୍ଛା,
2: ସାଇଜ୍ ବି ତାର ପୁଟେ ବାଇ ପୁଟେ ରୁହେ, ଏମିତି ଫ୍ରେମ୍ରେ ବି ସାଇଜ୍ ଅଛି। ତା ସାଇଜ୍ ବି ବାକ୍ସ ଭିତରେ ପାଖାପାଖି ତାର ସବୁ ଲେୟାର ସାର ଅଛି, ବାକ୍ସ ଭିତରେ 8 ଫ୍ରେମ୍ ଥାଏ,
1: ମାନେ ଥାକ ଥାକ ହେଇକି
2: ଥାକ ଥାକ ଥାଏ। ପ୍ରଥମେ
1: ବାକ୍ସଟା କ'ଣ ଚାରିପଟ କ୍ଲୋଜ୍ ଥାଏ ନା କିଛି?
2: ବାକ୍ସର ବାକ୍ସ ଚାରିପଟ କ୍ଲୋଜ୍ ଥାଏ, କିନ୍ତୁ ତା ଟପ୍ କଭର୍ରେ ମାନେ ମାନେ ପବନ ଯିବା ଆସିବା କରିବା ପାଇଁ ମାଛମାନଙ୍କ ପାଇଁ, ଆଉ ଲାଇଟ୍ ଯିବା ପାଇଁ ଦୁଇଟା ହୋଲ୍ ଥାଏ, ତାକୁ ଭେଣ୍ଟିଲେସନ୍ କୁହାଯାଏ। ତା ବାଦେ ବାକ୍ସର ମାଛ ଯିବା ଆସିବା କରିବା ପାଇଁ ଯେଉଁପଟେ ତଳେ ଯିବା ଆସିବା କରନ୍ତି, ତାକୁ ଏଣ୍ଟ୍ରାନ୍ସ ବାର, ଯେଉଁପଟେ ମାଛ ଯିବା ଆସିବା କରିବେ, ସେଟା ସବୁ ତଳ ଲେୟାର। ପ୍ରଥମେ ତଳ ଲେୟାର କୁହନ୍ତି ବଟମ୍ ବୋର୍ଡ, ଯେଉଁଥିରେ ମହୁମାଛିଙ୍କର ଲାଇଫ୍ ସାଇକେଲ, ତା ଉପରୁ ଯେଉଁଟା ଅଛି, ଯେଉଁଟା ତା ଭିତରେ ମାଛମାନଙ୍କର ଜୀବନଚକ୍ରରେ ଆଣି ଅଣ୍ଡା ଦେବ, ତାପରେ ସେଥିରୁ ଅଣ୍ଡାରୁ ଲାର୍ଭା ହେବ, ଲାର୍ଭା ପିଉପା ହେବ, ଏମିତି ତା ଲାଇଫ୍ ସାଇକେଲ ଅଛି। ତା ଉପରଟାକୁ ସୁପର କୁହାଯାଏ ବା ହନି ଚାମ୍ବର।
1: ଆଚ୍ଛା,
2: ତା ଉପରେ ବି ଆଉ ଗୋଟେ ଲେୟାର ଅଛି, ତାକୁ ସୁପର ଚାମ୍ବର କୁହାଯାଏ। ତା ଉପରକୁ ମହୁ ବାକ୍ସ ଭିତରେ ଯେମିତି ଆମର ଯେମିତି ଆମକୁ ଶୀତ ଲାଗିଲେ ଆମେ ଯେମିତି ଗୋଟେ ଚାଦର ଘୋଡ଼ିବୁ, ଆମେ ଘର ଟେମ୍ପରେଚର ଝରକା ବନ୍ଦ କରୁ, ସେମିତି ତାଙ୍କ ଭିତରେ ଗୋଟେ ତା ଉପରେ ଗୋଟେ ଅଛି ଇନର କଭର। ଇନର କଭର କ'ଣ, ତା ଭିତରେ ମହୁମାଛିଙ୍କର ଟେମ୍ପରେଚରଟା ମେଣ୍ଟେନ୍ କରିବେ,
1: ଯେଉଁଦ୍ୱାରା ଗରମ ଲାଗିଲେ ସେ ଆପେ ଆପେ ସେଇ ଜାଗାକୁ ପଳେଇ ଆସନ୍ତି।
2: ଗରମ ଲାଗିଲେ ଗରମ ଉଇଥ ଥଣ୍ଡା ଦୁଇଟାକୁ ମେଣ୍ଟେନ୍ କରିବା ପାଇଁ ସେ ଇନର କଭରଟା ଦିଆଯାଏ। ତା ଉପରେ ଟପ୍ କଭର, ଯେମିତି ଆମର ଛାତ ପଡ଼େ, ଛାତ ପଡ଼େ ଖରା ବର୍ଷା ଶୀତକୁ ରଖିବା ପାଇଁ ତା ଟପ୍ କଭର ସେଟା ଦିଆଯାଏ।
1: ସେମାନେ ମହୁମାଛିକୁ ସୁରକ୍ଷା ଦେବା ପାଇଁ ଏଇସବୁ ପ୍ରକାର ବ୍ୟବସ୍ଥା
2: ଅଛି
1: ହେଇଥାଏ। ଏତେ ଗଲା ବକ୍ସର କଥା, ଆପଣ କହୁଥିଲେ ବିଭିନ୍ନ ପ୍ରକାର ଦଳ ଭିତରେ ବିଭିନ୍ନ ପ୍ରକାର ମହୁମାଛି ବି ଅଛନ୍ତି, ଟିକେ ତା ବିଷୟରେ କୁହନ୍ତୁ।
2: ହଁ, ମୁଖ୍ୟତଃ ବକ୍ସ ଭିତରେ 3 ପ୍ରକାର ମହୁମାଛି ଦେଖାଯାଆନ୍ତି। ପ୍ରଥମେ ହେଲା କୁଇନ୍, ଯାହା ରାଣୀ
1: ରାଣୀ ମହୁମାଛି,
2: ଯିଏ ତା ଇଚ୍ଛା ମୁତାବକ 2 ପ୍ରକାର ମାଛି ଜନ୍ମ କରେ, ଶ୍ରମିକ ମାଛି ଜନ୍ମ କରେ, ପୁରୁଷ ମାଛି ଜନ୍ମ କରେ ତା ଇଚ୍ଛା ମୁତାବକ। ନେକ୍ସଟ ଶ୍ରମିକ ମାଛି, ଯେଉଁଟା ୱାର୍କର ବି ତାକୁ କହନ୍ତି, ସେମାନେ ମାନେ ବାକ୍ସ ସମ୍ପୂର୍ଣ୍ଣ କାମ କରନ୍ତି, ରାଣୀ ଦେଇଥିବା ଅଣ୍ଡା ତାକୁ ଲାଳନ ପାଳନ କରିବେ, ମାନେ ଲାର୍ଭା ଅବସ୍ଥା ରାଣୀ ଅଣ୍ଡା ଦେଇଥିବା ଲାର୍ଭା ଅବସ୍ଥା ଯେଉଁ ଷ୍ଟେଜରେ ଅଛନ୍ତି ତାକୁ ଲାଳନ ପାଳନ କରିବେ, ବକ୍ସର ଘର ସଫା କରିବେ, ମହୁ ଆଣିବେ, ପରାଗରଣ ଆଣିବେ, ପାଣି ଆଣିବେ, ମାନେ ବାକ୍ସର 95% କାମ ସେମାନେ
1: ୱାର୍କର ବି
2: ଶ୍ରମିକ ମାଛି
1: ଶ୍ରମିକ ମାଛି କହନ୍ତି।
2: ଆଉ ଗୋଟେ ହେଲା ପୁରୁଷ ମାଛି, ପୁରୁଷ ମାଛିର କାମ ହେଲା ଯେତେବେଳେ ରାଣୀ ମିଟିଂ କରେ, ଅଣ୍ଡା ଦେବା ସମୟ ଆସେ, ସେ ସମୟରେ ପୁରୁଷ ମାଛିର ଆବଶ୍ୟକ ଥାଏ, ସେଥିପାଇଁ ପୁରୁଷ ମାଛି ବି ତାର ଗୋଟେ ଭୂମିକା ଥାଏ, ପୁରୁଷ ମାଛି ଥାଏ।
1: ଆଚ୍ଛା, ଏମାନେ କେତେ ଦିନ ଲେଖି ପହଞ୍ଚନ୍ତି 3 ପ୍ରକାର ମାଛି କୁହନ୍ତୁ?
2: ରାଣୀ ଅଣ୍ଡା ଦେବାର 3 ଦିନରୁ 16 ଦିନ ଜନ୍ମ ହୁଏ, 2 ରୁ 2.5 ବର୍ଷ ବଞ୍ଚିଥାଏ
1: ରାଣୀ ମହୁମାଛି।
2: ଶ୍ରମିକ ମାଛି ଅଣ୍ଡା ଦେବାର 3 ଦିନରୁ 21 ଦିନ ଜନ୍ମ ହୁଏ, ପାଖାପାଖି 6 ସପ୍ତାହରୁ ଅଧିକ ଦିନ ବଞ୍ଚିଥାଏ,
1: ମାନେ ଏତେ କମ୍ ସମୟ ବଞ୍ଚେ ସେ,
2: ଯେ ବେଶୀ କାମ କଲେ ବେଶୀ।
1: ଆଚ୍ଛା, ସେଥିପାଇଁ କମ୍ ସମୟ ବଞ୍ଚେ ସେ।
2: ପୁରୁଷ ମାଛି ବି ଅଣ୍ଡା ଦେବାର 3 ଦିନରୁ 24 ଦିନ ଜନ୍ମ ହୁଏ, ସିଏ ସେମିତି ପାଖାପାଖି 6 ମାସ ପର୍ଯ୍ୟନ୍ତ ବଞ୍ଚିଥାଏ, ତାପରେ ମରିଯାଇଥାଏ।
1: ତା ମାନେ ରାଣୀ ମହୁମାଛିର ଆୟୁଷ
2: ବହୁତ ଦିନ।
1: କ'ଣ ସେମାନଙ୍କର ଫୁଡ୍ ହିସାବରେ କେମିତି କ'ଣ, ସେମାନେ ଯେତେବେଳେ ଯାହା ଖରାଦିନ ମାନଙ୍କ ସେମାନେ ବାହାରେ ବୁଲନ୍ତି, ନିଜର ମହୁ ସଂଗ୍ରହ କରନ୍ତି, ଯେତେବେଳେ ଆଡଭର୍ସ କଣ୍ଡିସନ ହେଇଯାଏ, ବର୍ଷା ଦିନ ହେଇଯାଏ, ପାଣିପାଗ ଖରାପ ହେଇଯାଏ, ସେମାନେ କେମିତି କ'ଣ ଖାଇବା?
2: ମୁଖ୍ୟତଃ ସେଇଟା ଭଲ ଲାଗିଲା। ସେଇଟା କ'ଣ ହୁଏ ନା, ବର୍ଷା ଦିନେ ଆମେ ମହୁମାଛିଙ୍କି ଖାଲି ତ ଖାଇବାକୁ ଦେବା ତ ସେଇଟା ତ ଠିକ୍ ଅଛି, ତାଙ୍କର ବର୍ଷା ଦିନେ ବହୁତ କାମ ଅଛି। ଯେମିତି ଆମର ଖରା ଦିନେ ଶୀତ ଦିନେ ମାଛମାନେ ବାହାରକୁ ଖାଇବାକୁ ଆଣିବାକୁ ଗଲେ, ବାହାରକୁ ଖାଇବାକୁ ଗଲେ ବାହାରେ ସବୁ କାମ କଲେ, ବର୍ଷା ଦିନେ କ'ଣ ନା ବର୍ଷା ଅତ୍ୟଧିକ ହେବାରୁ ତାଙ୍କୁ ଆମେ ଖାଇବାକୁ ଦେବା ଯେ କାହିଁକି ଖାଇବାକୁ ଦେବା, କାରଣ ବର୍ଷା ଦିନେ ଫୁଲରେ ପାଣି ପଶିକି ରୁହେ, ସେମାନେ ମହୁ ସଂଗ୍ରହ କରିପାରନ୍ତିନି, ପୋଲେନ ଆଣିପାରନ୍ତିନି। ସେମାନେ କ'ଣ କରନ୍ତି ନା ବାକ୍ସ ଭିତରେ ରୁହନ୍ତି, ବାକ୍ସ ଭିତରେ ଝାଡ଼ା ପରିଶ୍ରା କରିକି ଏମିତି ବାକ୍ସ ଭିତରେ ରୁହନ୍ତି। ସେଥିପାଇଁ ଆମେ କ'ଣ କରିବା ନା ମହୁମାଛିଙ୍କି ଖାଇବାକୁ ଦେବା। ବର୍ଷା ଦିନେ ଖାଇବାର ଚିନି ଶିରାର ତାର ମୁଁ କହୁଛି ମାତ୍ରାଟା 1:1, ମାନେ ଗୋଟେ ଭାଗ ଚିନି,
1: ମାନେ ତାଙ୍କୁ ଚିନି ଶିରା ବି ଦିଆଯାଏ।
2: ହଁ, ବାକ୍ସ ମହୁମାଛିଙ୍କୁ ଚିନି ଶିରା ଖାଇବାକୁ ଦିଆଯାଏ।
1: ଅଲଗା କିଛି ଖାଦ୍ୟ ସେମାନେ
2: ଚିନି ଶିରା ଦିଆଯାଏ। ବର୍ତ୍ତମାନ ମହୁମାଛିଙ୍କ ଫେଣା ଗଡ଼ିବା ପାଇଁ ପାଚିଲା କଦଳୀ ଦେବା ଦିଆଯାଏ, ଆମ୍ବ ବି ଦିଆଯାଏ, ଆଉ ଗୁଡ଼ ବି ଦିଆଯାଏ, କିନ୍ତୁ ବେସିକାଲି ସବୁଠୁ ବେଟର ହୁଏ ଚିନି ଶିରା।
1: କିନ୍ତୁ ଆମ୍ବ କଦଳୀ ଆପଣ ଯୋଉ କହିଲେ ସେଥିରେ କ'ଣ ୱାକ୍ସ ଜିନିଷ କିଛି ଅଛି ଯାହାକି ୟୁଜ୍ କରିକି ସେମାନେ ଫେଣା ତିଆରି କରନ୍ତି?
2: ଆମ୍ବ କଦଳୀ ଦେଲେ ମାଛମାନେ କ'ଣ କହନ୍ତି ନା, ମାଛମାନଙ୍କର ୱାକ୍ସଟା ଆକ୍ଚୁଆଲି ମହୁମାଛିଙ୍କର ପେଟ ତଳେ ଗୋଟେ ମହମ ଗ୍ରନ୍ଥ ଅଛି, ସେଥିରୁ ୱାକ୍ସଟା ବାହାରେ, ସେଇଟା ଖାଇଲେ ମହୁମାଛିଙ୍କର ଯୋଉ ଗ୍ରନ୍ଥଟା ଗ୍ରୋଥ ହୁଏ ସେଥିରୁ ୱାକ୍ସଟା ବାହାରେ,
1: ଯାହାଦ୍ୱାରା ସେ ଫେଣାଟା ତିଆରି
2: କରନ୍ତି।
1: ଗୋଟେ ଜିନିଷ ଆମେ ଜାଣିଛୁ, କଲୋନୀ ମ୍ୟାନେଜମେଣ୍ଟ, ମହୁ ଦଳର ପରିଚାଳନା, ସେଇଟା କେମିତି ଆପଣ କରନ୍ତି?
2: ସେଇଟା କଲୋନୀ ମ୍ୟାନେଜମେଣ୍ଟ ବର୍ତ୍ତମାନ ଦେଖିବା ଆମର ଜାନୁଆରୀରୁ ମାର୍ଚ୍ଚ ବିଷୟ ଭିତରେ, ଆମର ଯେମିତି ଧର ଗୋଟେ ମାଆର ଚାରିଟା ଭାଇ ପିଲା ଛୋଟବେଳେ ଏକାଠି ରହୁଥିଲେ, ବଡ଼ ଲୋକ ଏକାଠି ରହିପାରେ, ସମସ୍ତଙ୍କର ଯେ ବଡ଼ ହେଲା ତାକୁ ବାହାଘର କରିବା, ସେ ତା ଫ୍ୟାମିଲି ଅଲଗା ରହିବ, ମାଛିମାନଙ୍କର ଜୀବନଶୈଳୀ ପୁରା ଏକା। ଯଦି ମାଛିମାନେ କ'ଣ କରିବେ ନା, ଯଦି ଆମେ ରାଣୀକି ଡିଭିଜନ୍ ନ କରିବା, ରାଣୀ କହିବ ନାହିଁ ମୁଁ ତ ପୁରୁଣା ହେଲାଣି, ମତେ ମୁଁ ଯୋଉ ନୂଆ ରାଣୀ ଆସିବ ସେ ମତେ ମାରିବ, ମୁଁ ସେଥିପାଇଁ ମୁଁ ତା ପୂର୍ବରୁ ଦଳ ବଂଶ ବିସ୍ତାର କରିବି।
1: ଇଣ୍ଟରେଷ୍ଟିଂ ଲାଗୁଛି ଆପଣ କଥା ଶୁଣି।
2: ତାପରେ ଆମେ କ'ଣ କରିବା, ତା ପୂର୍ବରୁ ଯଦି ଆମ ବାକ୍ସରୁ ଧର ମ୍ୟାକ୍ସିମମ୍ ଗୋଟେ ରାଣୀ ଅଛି, 15,000-20,000 ଶ୍ରମିକ ମାଛ ଅଛନ୍ତି, ପୁରୁଷ ମାଛ ଅଛନ୍ତି, ତାକୁ ଯଦି ଠିକ୍ ସମୟରେ ଆମେ ତାକୁ ଯଦି ଡିଭିଜନ୍ ନ କରିବା,
1: ଦଳ ଆଇସୋଲେଟ୍ ନ କରିବା,
2: ଦଳ ଆଇସୋଲେଟ୍ ଡିଭିଜନ୍ ନ କରିବା, ସେ ସମୟରେ କ'ଣ ନା ଆମେ ମାଛମାନେ ଆମ ବାକ୍ସରୁ ରାଣୀ ନେଇକି ପଳେଇବ, ମାଛ ଦୁର୍ବଳ ହେଇଯିବେ, ଆମେ ବାକ୍ସରୁ ମହୁ ଅମଳ କମିଯିବ।
1: ଆଉ ଗୋଟେ ଜିନିଷ ମୋ କଥା ମାନେ ଆପଣ କଥା ଶୁଣି ମନେ ପଡ଼ିଲା, ଆପଣ କେମିତି ଜାଣିବେ ଗୋଟେ ଏଇଟା ରାଣୀ ମହୁମାଛି ଏଇଟା ଶ୍ରମିକ, କେମିତି ଦେଖିକି ଜାଣିବେ?
2: ହଁ, ଦେଖିବ ରାଣୀ ମହୁମାଛି ମାନେ ଯେତେ ମାଛି ଅଛନ୍ତି, ଏବେ ଶ୍ରମିକ ମାଛି ଆଉ ପୁରୁଷ ମାଛି ଅଛନ୍ତି, ରାଣୀ ମହୁମାଛି ତାଙ୍କଠୁ ଟିକେ ବଡ଼, ପୁରୁଷ ମାଛି ତାଙ୍କର ରଙ୍ଗ କଳା, ମାନେ ତାଙ୍କ ରାଣୀ ମହୁମାଛି ଟିକେ ଛୋଟ, ଆଉ ଶ୍ରମିକ ମାଛି ତାଠୁ ଟିକେ ବାଦାମୀ କଲର୍ ଆଉ ଟିକେ ଛୋଟ।
1: ତ ଆପଣ ସେଇ ବେସିସ୍ରେ ଦେଖିକି ଜାଣିଦିଅନ୍ତି, ତ ସେଇ ହିସାବରେ ଆପଣ ନିଜେ ତାକୁ ଅଲଗା ବି କରିଦିଅନ୍ତି, ମାନେ କ'ଣ ଗୋଟେ ଗୋଟେ ଧରିକି ଅଲଗା କରନ୍ତି?
2: ନାଇଁ, ଆମେ ବାକ୍ସର ମ୍ୟାନେଜମେଣ୍ଟ ଯୋଉ କହିଲେ, ବାକ୍ସର ଡିଭିଜନ୍ କରିବାକୁ ହେଲେ ତାର ବହୁତ କିଛି ଜାଣିବାର ଅଛି, ଯେ କେମିତି ଜାଣିବା, ଯଦି ପୁରୁଷ ମାଛି ଅଧିକ ବାକ୍ସରେ ଦେଖାଯିବେ ସେ ସମୟରେ ଆମେ ଦେଖିବା ଯେ ଆକୁ ବର୍ତ୍ତମାନ ରାଣୀ ଚାହୁଁଛି ବାକ୍ସରୁ ଡିଭିଜନ୍ ମାନେ ପଳେଇ ଯିବା ପାଇଁ, ସେ ସମୟରେ ଆମେ ଆକୁ ଦିବାଗ କରିଦେବା। ଯଦି ଦିବାଗ ନ କରୁଛି ରାଣୀ ତା ଇଚ୍ଛାରେ ଉଡ଼ିକି ପଳେଇବ, ତା ସହିତ ପାଖାପାଖି 5,000-7,000 ଶ୍ରମିକ ମାଛି ପୁରୁଷ ମାଛି ନେଇ ପଳେଇବ, ଆମେ ବାକ୍ସ ଦୁର୍ବଳ ହେଇଗଲା। ଯୋଉଠି ଧର 15,000 ଲୋକ କେସରେ କାମ କରୁଛନ୍ତି, ସେଠି 2,000 ଲୋକ କାମ କଲେ ବାକ୍ସ ଘର କଣ୍ଡିସନ ଖରାପ ହେଇଯିବ, ସେଇ ସମୟରେ ଆମେ ଦେଖିବା ଆମେ ଏଥିରୁ ଦିବାହ କରିଦେବା, ଦିବାହ କଲେ ସେଠି ବର୍ତ୍ତମାନ ଗୋଟେ ଦଳ ହେଇଗଲା, ଏଠି ଦଳ ହେଇଗଲା, ଏମିତି ମ୍ୟାନେଜମେଣ୍ଟ କରାଯାଏ,
1: ତାମାନେ ପ୍ରଡକ୍ଟିଭିଟି ବଢେ।
2: ତାପରେ ତା ଭିତରେ କୁଇନ୍ ସେଲ୍ ହୁଏ, ଧର ମନେକର ଆମେ ଚାହିଁବା ଯେ ଏ ବର୍ଷ ଆମର ମହୁ ପଲେସନ୍ ବେଶୀ କରିବାକୁ ଚାହୁଁଛେ, ଆମେ ଆକୁ ଡିଭିଜନ୍ କରିବାନି, ଆଉ ଏଇଠି ଥାଇକି ଆମେ ଡିଭିଜନ୍ କରିବାନି, ଏଇଠି ମ୍ୟାନେଜମେଣ୍ଟ କରିବା, ସେଥିରେ କୁଇନ୍ ସେଲ୍ କରିବା, ମାନେ ରାଣୀ ବାରମ୍ବାର କୁଇନ୍ ସେଲ୍ କରେ ନୂଆ ରାଣୀ କରିବା ପାଇଁ, ସେ କୁଇନ୍ ସେଲ୍ କାଟି ବାହାର କରିବା, ଏମିତି ବହୁତ
1: ମୁଁ ବୁଝିପାରୁନି। କୁଇନ୍ ସେଲ୍ ମାନେ,
2: କୁଇନ୍ ସେଲ୍ ମାନେ ହେଲା ଧର ଗୋଟେ ବାକ୍ସରେ ଗୋଟେ କୁଇନ୍ ଅଛି, ତାକୁ ଆମେ ଆମ ପାଖରେ ଖାଲି ବାକ୍ସ ନାହିଁ, ଆମେ ମନେ କରି ତାକୁ କ'ଣ କରିବା ନା କୁଇନ୍ ଗେଟ୍ ପକେଇବା, ରାଣୀ ଜାଲି ଗୋଟେ ଅଛି, ସେଟା ପକେଇଦେଲେ ରାଣୀ ବାହାରକୁ ଯାଇପାରିବନି, ଯେପର୍ଯ୍ୟନ୍ତ ରାଣୀ ବାହାରକୁ ନ ଯାଇଛି ସେ ପର୍ଯ୍ୟନ୍ତ ଶ୍ରମିକ ମାଛ ପୁରୁଷ ମାଛି କେହି
1: ଯାଇପାରିବେନି।
2: ସେଠି ରାଣୀ ଯେତେବେଳେ ବାକ୍ସ ଭିତରେ ରହିଲା କ'ଣ ହବ ନା, ସେଠି କୁଇନ୍ ସେଲ୍ ତିଆରି କରିବ, ନୂଆ ନୂଆ କୁଇନ୍ ସେଲ୍ ତିଆରି କରିବ, ସେ କୁଇନ୍ ସେଲ୍ ଗୁଡ଼ା ସବୁ ଭାଙ୍ଗିବା, ଭାଙ୍ଗିକି ନୂଆ କୁଇନ୍ ହେଲେ କ'ଣ ହବ ନା, ତାର ସେଟା ଭଲ ଟପିକ୍ଟା ନା, ନୂଆ କୁଇନ୍ ହବ ମାନେ ପୁରୁଣା କୁଇନ୍କି ମାରିବ, ରାଣୀ କେବଳ ରାଣୀକି ମାରେ, ଯଦି ନୂଆ କୁଇନ୍ଟା ଜନ୍ମ ଏ ରାଣୀଟା କ'ଣ ଅଣ୍ଡା ଦେଇକି ବର୍ତ୍ତମାନ 2 ବର୍ଷ ହେଲା ପୁରା ବୁଢ଼ୀ ହେଇଗଲାଣି, ଏ ନୂଆ ରାଣୀ ହବ ତାର ଟିକେ ବଳ ଅଧିକ, ସେ ବର୍ତ୍ତମାନ କ'ଣ କରିବ ନା ପୁରୁଣା ରାଣୀକି ମାରିଦେବ, ପୁରୁଣା ରାଣୀ କହିବ ମୁଁ କାହିଁକି ମରିବି, ମୁଁ କାହିଁକି ମୋ ବଂଶ ବିସ୍ତାର ଘର ଛୁଆ ପିଲା ଧରିବି, ମୁଁ ଅଲଗା ଜାଗା ନ ପଳେଇବି। ସେଥିପାଇଁ ଆମେ କ'ଣ କରିବା ନା କୁଇନ୍ ଗେଟ୍ ପକେଇକି ରାଣୀ ବନ୍ଦ କରିବା, ନୂଆ ଯୋଉ କୁଇନ୍ ସେଲ୍ ହବ ତାକୁ ଭାଙ୍ଗୁଥିବା, ଯେପର୍ଯ୍ୟନ୍ତ ଆମେ ଆଗ ଆଗାମୀ ଦିନ ଧର ଆଗ ନେକ୍ସଟ ମାସକୁ ମହୁ ଫୁଲ ସିଜିନ୍ ଆସିବରି, ଧର ଆମ୍ବ ଫୁଲ ଆସିଲା କି ଜାମୁକୋଳି କି ଯେକୌଣସି ଫୁଲ ସିଜିନ୍ ଆସିଲାରେ ମହୁ କଲେକ୍ସନ ପାଇଁ ଆମେ ତାକୁ ରଖିବା, ମହୁ କଲେକ୍ସନ କରିବା, ତାପରେ ମାଛ ଡିଭିଜନ୍ କରିଦେବା।
1: ତ ଆପଣ କଥାରୁ ଯାହା ଜଣାପଡ଼ୁଛି ମହୁ ଚାଷ ଗୋଟେ ଟ୍ରିକି ବ୍ୟବସାୟ,
2: ଆଜ୍ଞା।
1: ନାଇଁ, ଆପଣଙ୍କୁ ଏସବୁ ଅଧ୍ୟୟନ କରିବାକୁ ପଡିବ, କୋଉ ସମୟରେ କ'ଣ ହଉଛି ତାଙ୍କର ମନସ୍ତତ୍ଵଟା ବୁଝିବାକୁ ପଡିବ,
2: ତାଙ୍କ ମାନେ ତାଙ୍କ ବିହେଭିଅର୍ଟାକୁ ବୁଝିବାର ଅଛି।
1: ବହୁତ ଇଣ୍ଟରେଷ୍ଟିଂ। ଗୋଟେ କଥା ଆମ ମନକୁ ଆସି, ବାକ୍ସ ଗୁଡା କ'ଣ ଆପଣ ବାହାରେ ରଖନ୍ତି ଖୋଲା ସ୍ଥାନରେ?
2: ବାକ୍ସ ଠିକ୍ କଥା, ବାକ୍ସ ମହୁ ଚାଷ କରିବା ପାଇଁ ସେମିତି କିଛି ସାର ଜାଗାର ଆବଶ୍ୟକ ପଡ଼ିନଥାଏ, ଆପଣ ଛାତ ଉପରେ ରଖିପାରିବେ, ବାରିରେ ରଖିପାରିବେ, ଯେ ମାନେ ବାହାରେ ରହିପାରିବ କିନ୍ତୁ ତାକୁ ଆମେ ସୁରକ୍ଷା ଦେବା, ଯେମିତି ଅତ୍ୟଧିକ ଖରା ପଡ଼ୁନଥିବ, ଅତ୍ୟଧିକ ଥଣ୍ଡା ପଡ଼ୁନଥିବ, ମାନେ ଅଳିଆ ଆବର୍ଜନା ଜାଗା ହେଇନଥିବ, ଧୂଆଁ ପଲାଗୁ, ଧୂଆଁ ଯେଉଁ ଆମର ରୋଷେଇ କରୁଛନ୍ତି ତା ଧୂଆଁ ନ ହେଉଥିବ, ଗୁହାଳ ନ ହୋଇଥିବ, ଯେକୌଣସି ଆବର୍ଜନା ଜାଗାରେ ନ ରହିପାରିବ, ସେଇଭଳିଆ ଜାଗା ଆମେ ରଖିପାରିବା ଯେଉଁଠି ପବନ ଯିବା ଆସିବା କରିପାରୁଥିବ, ହାଲକା ଖରା ପଡ଼ୁଥିବ, ହାଲକା ଛାଇ ପଡ଼ୁଥିବ, ଏଇଭଳିଆ ଜାଗାରେ ମହୁମାଛି ଚାଷ ହେଇପାରିବ।
1: ଉପର କଭର ହେଇକି ରହିବା,
2: ଉପରେ ଆମର ବର୍ଷା ଦିନେ ଆମେ ଦେଖିବା ତାକୁ ଘୋଡ଼େଇକି ରଖିବା।

0: ଏମିତି ଚାଲିଛି ସାର୍। ତାପରେ ଲୋକ ଆଗ୍ରହ ହେଇକି ଆମ କଥାରେ ବି ମଉଜାସ କରୁଛନ୍ତି। ଏବେ ଏଇଠି ଆମ ଗାଁଠୁ ପାଖାପାଖି 20 କିଲୋମିଟର ଜଣେ ଚାଷୀ ବାକ୍ସ ନେଲା ପରେ ଗଲେ ମୋତେ କାମୁଡ଼ୁଛନ୍ତି। ଏବେ ସେ ଏତେ ଆଗ୍ରହୀ ସେ ବର୍ତ୍ତମାନ ଗୋଟାକରୁ 4ଟା ବାକ୍ସ କଲାଣି, ମୁଁ ନିଜେ ଆହୁରି ରଖିବି ଧୀରେ ଧୀରେ ଧୀରେ। ଆମେ ଯେପର୍ଯ୍ୟନ୍ତ ମହୁମାଛିଙ୍କ ବିଷୟରେ ଚାଷୀଙ୍କୁ ନ ଜଣେଇବା, ଚାଷୀଙ୍କୁ ଭୟ ନ ଛାଡ଼ିବା, ସେପର୍ଯ୍ୟନ୍ତ ମହୁ ଚାଷ ହେଇପାରିବନି।
1: ଏଇଟା ବି ଆଉ ଗୋଟେ କଥା, ମହୁ ଚାଷ ବଢ଼ିଲେ ହିଁ ମହୁମାଛି ସଂଖ୍ୟା ବଢ଼ିବ।
0: ଆଜ୍ଞା,
1: ନାଇଁ କି? ତ ଇନଡାଇରେକ୍ଟଲି ଆମେ ମହୁ ଚାଷ କଲେ ହିଁ ଆମେ ଯେଉଁଟା ଆଶଙ୍କା କରୁଛେ ଦିନକୁ ଦିନ ମହୁମାଛି ଲୋପ ପାଇଯାଉଛନ୍ତି, ଏଇ ଜିନିଷଟା ବଢି ବି ପାରିବ।
0: ମାନେ
1: ଗୋଟେ ପଟେ ଇନକମ୍ ବି ହେଇପାରିବ, ଆଉ ଗୋଟେ ପଟେ ସମାଜ ପାଇଁ ବି କିଛି
0: ସମାଜ ପାଇଁ ବର୍ତ୍ତମାନ ବହୁତ
1: କାମ ହେଇପାରିବ।
0: ଆଜ୍ଞା,
1: ଯା ହଉ ରାଜେଶ ବାବୁ, ଆପଣ ଆଜି ଆମ ଷ୍ଟୁଡ଼ିଓକୁ ଆସିଲେ, ଏତେ କଥା କହିଲେ, ସେଥିପାଇଁ ଆମର ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।
2: ଶ୍ରୋତା ମଧ୍ୟ ଆପଣ ଶୁଣୁଥିଲେ ସାକ୍ଷାତକାର ଯୁବ ମହୁମାଛି ପାଳକ ରାଜେଶ ବିଶ୍ୱାଳଙ୍କ ସହିତ। ତାଙ୍କୁ ସାକ୍ଷାତ କରିଥିଲେ ବିନୟ କୁମାର ସାମନ୍ତରାୟ।
3: ଶ୍ରୋତା ବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
2: ଶ୍ରୋତାବନ୍ଧୁ, ଏମିତି ପକ୍ଷୀ ଅଛି ଯେ କେବେ ବି ଭୂମିରେ ପାଦ ରଖନ୍ତି ନାହିଁ। ମହାରାଷ୍ଟ୍ର ରାଜ୍ୟର ରାଜ୍ୟ ପକ୍ଷୀ ହରିଆଲ ସେମିତି ଏକ ପକ୍ଷୀ। ଡେଙ୍ଗା ଡେଙ୍ଗା ଗଛ ଥିବା ଜଙ୍ଗଲ ଏହି ପକ୍ଷୀମାନଙ୍କର ପ୍ରଥମ ପସନ୍ଦ। ବେଳେବେଳେ ବରଗଛ, ଅଶ୍ୱସ୍ତ ଗଛରେ ଏହି ପକ୍ଷୀ ବସା ବାନ୍ଧିଥାନ୍ତି। ଆଉ ଏକ ବିଶେଷତ୍ୱ ହେଉଛି, ଏମାନେ ଦଳ ଦଳ ହୋଇ ରହିବାକୁ ଭଲ ପାଆନ୍ତି। ପକ୍ଷୀଗୁଡ଼ିକୁ ଦେଖିବାକୁ ପାରା ଭଳି, ଦେହର ରଙ୍ଗ ଅଲିଭ ଗ୍ରୀନ। ଇଂରାଜୀରେ ଏହି ପକ୍ଷୀକୁ ୟେଲୋ ଫୁଟେଡ୍ ପିଜନ୍ ବୋଲି କୁହାଯାଏ। ଏମାନଙ୍କ ପାଦ ହଳଦିଆ ରଙ୍ଗର ହୋଇଥିବାରୁ ବୋଧହୁଏ ଏଭଳି ନାମକରଣ କରାଯାଇଛି। ଉଚ୍ଚତା 29 ସେଣ୍ଟିମିଟରରୁ 33 ସେଣ୍ଟିମିଟର ଭିତରେ ହୋଇଥିବା ବେଳେ ଲାଞ୍ଜର ଲମ୍ବା 8ରୁ 10 ସେଣ୍ଟିମିଟର ହୋଇଥାଏ।
3: ବନ୍ଧୁ, ପ୍ରକୃତିର ଗର୍ଭରେ ଏପରି ଅନେକ ରହସ୍ୟମୟ ଏବଂ ଦୁର୍ଲଭ ଜିନିଷ ଲୁଚି ରହିଛି, ଯାହାକୁ ଦେଖି ମନୁଷ୍ୟମାନେ ଆଚମ୍ବିତ ହୋଇଥାନ୍ତି। ଅଷ୍ଟ୍ରେଲିଆରେ ପ୍ରାୟ 20 ବର୍ଷ ପରେ ଏପରି ଏକ ବିରଳ ଅକ୍ଟୋପସ୍ ଦେଖିବାକୁ ମିଳିଛି। ଚଳିତ ମାସର ପ୍ରାରମ୍ଭରେ ବିଶ୍ୱର ଜଣାଶୁଣା ସାମୁଦ୍ରିକ ଜୀବବିଜ୍ଞାନୀ ଜେସେଣ୍ଟା ଶାକଲଟନ୍ ଏହି ବିରଳ ଅକ୍ଟୋପସ୍କୁ ଦେଖିବାକୁ ପାଇଥିଲେ ଓ ଏହାର ଏକ ଭିଡିଓ ମଧ୍ୟ କରିଥିଲେ। ଅଷ୍ଟ୍ରେଲିଆର ଗ୍ରେଟ୍ ବ୍ୟାରିୟର୍ ରିଫ୍ରେ ଲେଡି ଇଲିୟଟ୍ ଦ୍ୱୀପ କୂଳରେ ଏହା ଦେଖିବାକୁ ମିଳିଥିଲା। ଏହାର ଶରୀରରେ ଅନେକ ରଙ୍ଗର ମିଶ୍ରଣ ଦେଖିବାକୁ ମିଳେ। ଶେଷଥର ପାଇଁ 2002ରେ ଏହା ଲୋକଲୋଚନକୁ ଆସିଥିଲା। ଏହାର ଲମ୍ବ 6 ଫୁଟ ପର୍ଯ୍ୟନ୍ତ ହୋଇଥାଏ।
2: ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଖେଳ ଖବର।
3: ଚଳିତ ଆଇପିଏଲ୍ରେ ଗତବର୍ଷର ବିଜେତା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଆର୍ସିବିର ଗୌରବମୟ ଯାତ୍ରା ଜାରି ରହିଛି। ପଞ୍ଜାବ କିଙ୍ଗ୍ସକୁ 23 ରନ୍ରେ ହରାଇ ଲଗାତାର ଟ୍ରଫି ଜିତିବା ଦିଗରେ ଏକ ବଡ଼ ପାଦ ବଢ଼ାଇବା ସହ ପ୍ଲେ ଅଫ୍ରେ ସ୍ଥାନ ସୁରକ୍ଷିତ କରିବାରେ ପ୍ରଥମ ଦଳ ହୋଇଛି ଆର୍ସିବି। 13ଟି ମ୍ୟାଚ୍ରୁ 9ମ ବିଜୟ ସହ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ବି ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିନେଇଛି। ରବିବାର ମ୍ୟାଚ୍ରେ ଆର୍ସିବି 4 ୱିକେଟ୍ ବିନିମୟରେ 222 ରନ୍ କରିଥିଲା। ପରେ ପଞ୍ଜାବକୁ 199 ରନ୍ରେ 8 ୱିକେଟ୍ରେ ରୋକି ବିଜୟର ସ୍ୱାଦ ଚାଖିବା ସହ ପ୍ଲେ ଅଫ୍ ଟିକେଟ୍ ହାସଲ କରିବାର ଯୁଗଳ ଲକ୍ଷ୍ୟକୁ ପୂରଣ କରିଥିଲା। ଜବାବରେ ପଞ୍ଜାବ ପାୱାର ପ୍ଲେ ଭିତରେ 3 ୱିକେଟ୍ ହରାଇ ସୁଯୋଗ ହାତଛଡ଼ା କରିଥିଲା। ଉକ୍ତ ମ୍ୟାଚ୍ରେ ଶଶାଙ୍କ ସିଂ ସର୍ବାଧିକ 56 ରନ୍ କରିଥିଲେ।
2: ଥାଇଲାଣ୍ଡ ଓପନ୍ ସୁପର 500 ବ୍ୟାଡମିଣ୍ଟନ ପୁରୁଷ ଯୁଗଳରେ ରୌପ୍ୟ ହାସଲ କରିଛନ୍ତି ଭାରତୀୟ ଯୋଡ଼ି ସ୍ୱାତିକ ସାଇରାଜ, ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟି। ରବିବାର ଖେଳାଯାଇଥିବା ଫାଇନାଲରେ ସେମାନେ ଇଣ୍ଡୋନେସିଆର ଲିଓ ଲୋରି କାନୋଡ ଓ ଡାନିଏଲ ମ୍ୟାଟିନ୍ଙ୍କଠାରୁ ପରାସ୍ତ ହୋଇଥିଲେ। 2019 ଓ 2024ରେ ଏହି ପ୍ରତିଯୋଗିତା ଜିତିଥିବା ଭାରତୀୟ ଯୋଡ଼ି ପ୍ରଥମ ସେଟ୍କୁ ଶୋଚନୀୟ ଭାବେ 12-21ରେ ହାରିବା ପରେ ଦ୍ୱିତୀୟ ସେଟ୍ରେ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ, କିନ୍ତୁ ସେମାନେ ଏହି ସେଟ୍କୁ B23-25ରେ ହାରିଯାଇଥିଲେ। ଶନିବାର ସେମିଫାଇନାଲରେ ସାତ୍ତ୍ୱିକ ଚିରାଗ ମାଲେସିଆର ଗୋସେଜେଫି ଓ ନୁର ଇଜୁଦ୍ଦିନ୍ଙ୍କୁ ପରାସ୍ତ କରି ଫାଇନାଲକୁ ଯାଇଥିଲେ। ଚଳିତ ଋତୁରେ ଏହା ଥିଲା ଏହି ଭାରତୀୟ ଯୋଡ଼ିଙ୍କ ପ୍ରଥମ ଫାଇନାଲ। ଗତ ଋତୁରେ ସେମାନେ ଚାଇନା ମାର୍ଚ୍ଚ ଓ ହଂକଂ ଓପନରେ ରନର୍ସ ଅପ୍ ହୋଇଥିଲେ।
3: ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଅନୁରୋଧ।
2: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
3: ଆପଣ ଆମକୁ ମତାମତ ମେଲ୍ ଦ୍ଵାରା ବି ପଠାଇ ପାରିବେ। ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
2: ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅନ୍ୟ ସାରେ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତିରଞ୍ଜନ,
3: ଆଉ ମୁଁ ପ୍ରତୀକ୍ଷା
2: ରହୁଛୁ।

ଶେଷ ହେଲା ବନସୁରଭି ଜନଜୀବନ ସଙ୍ଗୀତର ସୁରଭି ହୁଅଗୀତ ପରିବେଷଣ କଲେ ଶିଳ୍ପୀ ସୁପାଇ ମୁଣ୍ଡା ଏବଂ ସାଥୀ ଆକାଶବାଣୀ କେନ୍ଦୁଝର। ଏଥର ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 21ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କରିବା ତାହେଲେ ଆମର ବୋଧ ହୁଏ ଏଇ ଯୋଉ ଆମ ପଡୋଶୀ ରାଜ୍ୟ ମାନଙ୍କର ଯୋଉ ଜେନ୍ଜି ସମସ୍ୟା ଉପୁଜିଛି ସେଇଟା ବୋଧ ହୁଏ ଆମର ଏଇଠି ହେବ ନାହିଁ, ନଚେତ କୌଣସି ଏକ ଦୁର୍ବଳ ସମୟର ସୁଯୋଗ ନେଇକିରି ସରକାରଙ୍କର କିଛି ଯୋଉ ସବୁ ଯୋଜନାର ବିଶେଷ ସଫଳ ହେଇନାହିଁ ସେସବୁ ଯୋଜନାକୁ ଆକ୍ଷେପ କରି ହୁଏତ କିଛି ପ୍ରତିହିଂସା ହେଇପାରେ। ତେଣୁକରି ଯେତେ ଦୂର ସମ୍ଭବ ବର୍ତ୍ତମାନ ଆମର ଯାହା ଯୁଗୋପଯୋଗୀ ଚାହିଦା ତାକୁ ଆଖି ଆଗରେ ରଖିକିରି ଆମର ପ୍ରଗତି ପରିଚାଳିତ କରିବାକୁ ପଡିବ, ଯୁବପିଢ଼ିଙ୍କୁ ତା ଭିତରେ ସମ୍ପୃକ୍ତ କରିବାକୁ ପଡିବ। ସେଥିପାଇଁ ପରିବର୍ତ୍ତନ ଶିକ୍ଷା ପରିବର୍ତ୍ତନ କରାଯିବା ଦରକାର, ଶିକ୍ଷା ସହିତ ରୋଜଗାରକୁ ଜଡିତ କରାଯିବା ଦରକାର। ସେଟା ତ ବହୁତ ଆଗରୁ କୁହାଯାଇଥିଲା କିନ୍ତୁ ସଫଳ ହେଇପାରୁନାହିଁ। ସେ ପାରମ୍ପରିକ ଶିକ୍ଷା ଦ୍ୱାରା ବିଶେଷ କିଛି ଲାଭ ହବ ନାହିଁ। ବର୍ତ୍ତମାନ ଉଦ୍ଭାବନର ଯୁଗ, ଇନୋଭେସନର ଯୁଗ, ଡିଜିଟାଲର ଯୁଗ, ଆଉ ଆଗକୁ ମାଡି ଆସୁଛି ଆମର AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଗୋଟେ ସ୍ରୋତ ଆମକୁ ଆସିକିରି ଏବେ ଧକ୍କା ଦେବାରେ ଲାଗିଛି। ଯଦି ଆମର ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ନ ହେବେ ତାହେଲେ ଏ ପ୍ରକାର ଯୋଉ ଆଶୁ ପରିବର୍ତ୍ତନ ହଉଛି ସେ ଆଶୁ ପରିବର୍ତ୍ତନ ପାଇଁ ସେମାନେ ଠିକ ବା ପଦକ୍ଷେପ ସେମାନେ ନେଇପାରିବେ ନାହିଁ। ତେଣୁ AI ଆମ ପାଇଁ ଗୋଟେ କୃତ୍ରିମ ବୁଦ୍ଧିମତା ଆମ ପାଇଁ ଗୋଟେ ବଡ ସମସ୍ୟା। ଆମେ ଟେକ୍ନୋଲୋଜିକାଲି ପ୍ରାଦ୍ୟୋଗିକ କ୍ଷେତ୍ରରେ ବିଦେଶୀ ତୁଳନାରେ ଏତେଟା ଆଡଭାନ୍ସ ନୁହଁ, ଆଉ ଆମ ପାଖରେ ବି ଏତେ ପ୍ରକାର ଟେକ୍ନୋଲୋଜି ନାହିଁ। ଟେକ୍ନୋଲୋଜି ପାଇଁ ତ ଆମେ ଚେଷ୍ଟା କରୁଛୁ ସବୁଆଡ଼ରୁ ଆଣିବା ପାଇଁ, କିନ୍ତୁ ତାକୁ ଆଣିକିରି ପୁଣି ଆମର ନିଜର ଉଦ୍ଭାବନ ଶକ୍ତି ଦେଖେଇବାକୁ ପଡିବ ଏବଂ ସେଗୁଡାକ ସେତେବେଳେ ଯେତେବେଳେ ଆମର ଉଦ୍ଭାବନଟା ହେଇପାରିବ, ସମୟୋପଯୋଗୀ ଉଦ୍ଭାବନ ହେଇପାରିବ, ଯୁବପିଢ଼ି ସେଥିରେ ସେମାନଙ୍କର ବହୁତ ଦକ୍ଷତା ଅଛି, ସବୁବେଳେ ପ୍ରବର୍ତ୍ତାଇ ଦିଆଯିବ ଯେ ତମେ ନୂଆ ନୂଆ କିଛି କର, ତାହେଲେ ଯେମିତି ଚାଇନା ଡେଭଲପ କରୁଛି, କୋରିଆ ଡେଭଲପ କରୁଛି, ଆମେ ମଧ୍ୟ ବୋଧେ ଏସିଆରେ ସେମିତି ହେଇପାରିବା। ଯେତିକି ଆମର ସମ୍ବଳ ଅଛି, ଯେତିକି ଆମେ କରିପାରିବା, ଆମର ଏଇ ଯୁବପିଢ଼ିର ଯେତିକି ଦକ୍ଷତା ଅଛି ତାକୁ ନେଇକିରି ଆମର ଶିକ୍ଷାକୁ ସେଥିରେ ସଂଯୋଗିତ କରିବାକୁ ପଡିବ। ତା ସହିତ ଯୁବକମାନଙ୍କର ମଧ୍ୟ ଅନେକ ମାନେ ଯେମିତି ଅତି ଶୀଘ୍ର ଫଳ ମିଳିଯିବ କିମ୍ବା ବହୁତ ଶୀଘ୍ର କିଛି ନହେଲେ ସେମାନେ ଯେମିତି ହତାଶ ହେଇ ପଡୁଛନ୍ତି, ଏଇସବୁ ଗୁଡାକ ପାଇଁ ଟିକେ ସଂଯତ ହେଇକିରି ସେମାନଙ୍କୁ ଚିନ୍ତା କରିବାକୁ ପଡିବ, ଦମ୍ଭ ଧରି ରହିବାକୁ ପଡିବ। ତଥାପି ଯୁବକମାନେ ଅତି ତାଙ୍କ ମନରେ ସବୁବେଳେ ଗୋଟେ ଆକାଂକ୍ଷା ରହିଥାଏ, ପିଲାଦିନରୁ ସେମାନଙ୍କ ମନରେ ଗୋଟେ ଆକାଂକ୍ଷା ରହିଥାଏ ସେମାନେ କିଛି ଗୋଟେ କରିବେ, କିନ୍ତୁ ସେଇଟାକୁ ସେମାନେ ସଫଳ କରିବା ପାଇଁ ତାଙ୍କ ମନରେ ଗୋଟେ ମାନସିକ ପ୍ରସ୍ତୁତି ଆବଶ୍ୟକ, ସରକାରୀ ସହାୟତା ଆବଶ୍ୟକ, ପାରିବାରିକ ସହଯୋଗ ଆବଶ୍ୟକ, ଏକ ଆଦର୍ଶ ଅହିଂସାର ବାତାବରଣ ଆବଶ୍ୟକ। ସରକାରଙ୍କ ତରଫରୁ ତ ବହୁତ ଗୁଡ଼ିଏ ଯୋଜନା ସୃଷ୍ଟି ହେଇଛି ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ। ବର୍ତ୍ତମାନ ଯେତେ ସବୁ ଯୋଜନା ଅଛି ଆମର ଯୁବକମାନେ ଯଦି ସେସବୁର ଉପଯୋଗ କରିବେ ଏବଂ ଅହିଂସାକୁ ଅନୁସରଣ କରି ଯଦି ସେମାନେ ଆଗେଇ ଯିବେ ଆମ ଦେଶ ଆହୁରି ସୁନ୍ଦର ହେଇପାରିବ। କାହିଁକି ନା ଶାନ୍ତିପୂର୍ଣ୍ଣ ଅବସ୍ଥାରେ ହିଁ ଉନ୍ନତି ସମ୍ଭବ, ହିଂସା ମାଧ୍ୟମରେ କେବେ ହେଲେ କୌଣସି ଦେଶର ବିକାଶ ହେଇନାହିଁ, ଧ୍ୱଂସ ଆଡ଼କୁ ସେଇଟା ସୂଚନା ଦିଏ। ତେଣୁ ଆମର ଯୁବପିଢ଼ି ଯଦି ସରକାରଙ୍କର ଏସବୁ ଯେତେ ଯୋଜନା ଅଛି ତାର ସୁଯୋଗ ନେଇ ନିଜକୁ ଆହୁରି ସମୃଦ୍ଧ କରିପାରିବେ, ସେମାନେ ବି ସମୃଦ୍ଧ ହେବେ, ଦେଶ ମଧ୍ୟ ସମୃଦ୍ଧ ହେବ।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ।

0: ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝି, ରାଜ୍ୟସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜି ର ବି ନାହିଁ, ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ, ଅଛି ଆଭେଲେବିଲିଟି ଅଛି, ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ oresaresults.nic.inରେ ପରୀକ୍ଷାଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏ ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା ରାମାୟଣ ମା ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍ 1-5 ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94 ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛିଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40°C ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9°C ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ମଧ୍ୟରେ ତାପମାତ୍ରା ଆହୁରି 2-3°C ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ବର 108 ଏବଂ 102 କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଆଞ୍ଚଳିକ ସମ୍ବାଦ ଶେଷ ହେଲା।
2: ଫଟା ଅଛି ଶୁଣେ ଫଟା ଚିରା କିମ୍ବା ପୁରୁଣା ନୋଟ୍ କୁ

0: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବା ନୂଆ ନୋଟ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
0: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ, ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ ମେ ମାସ 18 ତାରିଖକୁ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର ସଂଗ୍ରହାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପରିଦର୍ଶକଙ୍କୁ ଏଥିରେ ସହଭାଗିତା କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ଏହି ଐତିହ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି। ଭାରତବର୍ଷରେ ବିଭିନ୍ନ ସ୍ତରର ଏବଂ ଭିନ୍ନ ଭିନ୍ନ ଭିତ୍ତିଭୂମି ବିଶିଷ୍ଟ ସଂଗ୍ରହାଳୟ ରହିଛି। ସେଥିମଧ୍ୟରେ ସର୍ବପୁରାତନ ସଂଗ୍ରହାଳୟ ଭାବେ କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟ ମାନ୍ୟତା ପାଇଛି। 1814 ମସିହାରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଭାରତୀୟ ଉପମହାଦେଶର ସବୁଠାରୁ ପୁରୁଣା ଏବଂ ବୃହତ୍ ପ୍ରତିଷ୍ଠାନ। ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଜୀବାଶ୍ମ, ପୁରାତନ ପ୍ରଚଳିତ ମୁଦ୍ରା, ପାଣ୍ଡୁଲିପି, ଚିତ୍ରକଳା ଏବଂ ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଆଦି ରହିଛି। ଦିଲ୍ଲୀଠାରେ 1949 ମସିହାରେ ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 2 ଲକ୍ଷ ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ମସିହାରେ ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଲିଷ୍ଟ ଦଲିଲ୍ଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, ପିଏମ୍ ସଂଗ୍ରହାଳୟ, ଗାନ୍ଧି ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା, ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ୍ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନ ଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।
5: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଓଡ଼ିଆ ଆଲବମ୍ ଗୀତ ବିଶ୍ୱମ୍ବର ସାବନ୍ତଙ୍କ ସଙ୍ଗୀତରୁ। ପ୍ରଥମେ ଶିଳ୍ପୀ ବବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

0: ଶୁଣିଲେ ଆଲବମ୍ ଗୀତ। ଶିଳ୍ପୀ ଥିଲେ ବବୁଲ ସୁପ୍ରିୟ, ସୋହେଲ ଏବଂ ଶିବା। ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ଶୀର୍ଷାନନ୍ଦ ଦାସ କାନୁନଗୋ। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବାଦ ଶୁଣିପାରିବେ କିଛି କ୍ଷଣ ଅନ୍ତରରେ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା। ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି।

0: ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋର୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି, ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ଓ ପୁଞ୍ଜିନିବେଶ, ନୀଳ ଅର୍ଥନୀତି, ଅକ୍ଷୟ ଶକ୍ତି, ଶିକ୍ଷା, ବିଜ୍ଞାନ କାରିଗରୀ କୌଶଳ, କୃତ୍ରିମ ବୁଦ୍ଧିମତା, ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା। ଅର୍ଥନୀତି ଭାଗିଦାରୀ ବୁଝାମଣାପତ୍ର ବିଶେଷ କରି ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି। ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା, ମାତ୍ର ପହଲଗାମ୍ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଆନ୍ସ ଇନିସିଏଟିଭ୍ରେ ନରୱେର ଯୋଗ ଦେବାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି, ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ। ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି,
1: नॉर्वे की यात्रा करके मुझे बहुत खुशी हो रही है। यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है। सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहां की जनता को हार्दिक शुभकामनाएं देता हूं।
0: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ। ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ରଣନୈତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦ୍ୱିପକ୍ଷ ସାମୁଦ୍ରିକ ସହଯୋଗକୁ ପ୍ରୋତ୍ସାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ ଫନ୍ ଭାନ୍ ଗ୍ୟାଙ୍କ ସହିତ ଦ୍ୱିପକ୍ଷ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଡକ୍ଟର ଟ୍ରେଡସ୍ ଆଧାନମ୍ ଘେବ୍ରିୟାସାସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟ୍ରେଡ୍ରସ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ ସ୍ୱାଗତ କରିବା ସହିତ ବିଭିନ୍ନ କ୍ଷେତ୍ରରେ WHO ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ୍ୱ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର

0: ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
1: ବୀର ମହାରାଜପୁର ଯେଉଁ ନୂଆ ଏନ୍ଏସ୍ ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନ୍ର କଥା କୁହନ୍ତୁ ବା ଆଗାମୀ ଦିନରେ ଯେଉଁ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ ଏବଂ ଆଗାମୀ ଦିନରେ ଯେଉଁ ବର୍ଷା ଦିନ ପୁଣି ଆସୁଛି ତା ପାଇଁ ୱାଟର ଲଗିଂ ପଏଣ୍ଟକୁ କେମିତି ଠିକ୍ଠାକ୍ କରିବେ ଏବଂ ଡ୍ରେନେଜ୍ ସିଷ୍ଟମ୍, ସୋରେଜ୍ ସିଷ୍ଟମ୍କୁ ଠିକ୍ କରିବେ ଆ ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସି ଯେଉଁ ହେବାକୁ ଯାଉଛି ସେ ନୂଆ ଏନ୍ଏସିର ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହବ, କେମିତି ଲାଇଟ୍ ସବୁ ଜାଗାରେ ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
0: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି।
2: ଏସ୍ଏଚ୍ଜି ଗ୍ରୁପ୍ ମାନଙ୍କର ବ୍ୟବସ୍ଥା ଭିତରେ ସେମାନେ ଯେଉଁ ଉତ୍ପାଦନ କରୁଛନ୍ତି ସମ୍ବଲପୁରୀ ପାଟ, ସମ୍ବଲପୁରୀର ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରୁଛନ୍ତି, ଏ ଉତ୍ପାଦନକୁ ଆମେ ଆହୁରି ସୁଗମ କରିବାର ଏକ ବ୍ୟବସ୍ଥା ହୋଇପାରିବ। ଠିକାର ବି ଯେଉଁ ବ୍ରାଣ୍ଡ ଅଛି ଏସ୍ଏଚ୍ଜି ଗ୍ରୁପ୍ ମାଧ୍ୟମରେ ଆମେ ଉରୁମାସକୁ ନେଇ ବିକ୍ରି କରିବାର ବ୍ୟବସ୍ଥା କରୁଛୁ। ଏହି ସାଧନ କେନ୍ଦ୍ର ଆମର ଏସ୍ଆଇଆର୍ଡି ତରଫରୁ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯିବ, ସେମାନେ ଟ୍ରେନିଂ ବ୍ୟବସ୍ଥା କରିବେ।
0: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ କହିଥିଲେ,
3: ମହାପାତ୍ର ବହୁତ ବଡ଼ ଲେଖକ ଥିଲେ ଯାହାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ, ତେଣୁ ତାଙ୍କର ଏହି ଜନ୍ମଦିନ ସୋନପୁରରେ ପାଳନ କରିବା ସୋନପୁର ଗୋଟା ଗୁରୁତ୍ୱପୂର୍ଣ୍ଣ ଜାଗା, ଏ ଭୀମ ଭୋଇଙ୍କର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ଼ ବଡ଼ ଅନୁଷ୍ଠାନ ଅଛି ଏବଂ ମଠ ମନ୍ଦିର ଅଛି ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ ସେମାନେ ମହାତ୍ମା ନୀଳମଣି ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତି ସହ ସଂଗ୍ରାମ କରିକି ମଣିଷ ସାଧାରଣ ମଣିଷ ଅସାଧାରଣ ଉଚ୍ଚତାରେ ପହଞ୍ଚିପାରେ ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତ ଉଦ୍ବୁଦ୍ଧ ହେବେ।
0: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ରେୟାର୍ର ସଂଯୁକ୍ତ ପ୍ରୟାସରେ ଟାଉନ୍ହଲ୍ ପରିସରରେ ଆୟୋଜିତ ଏହି ବିବାହ ସମାରୋହରେ ମୋଟ 17 ଯୋଡ଼ି ବରକନ୍ୟା ସାମିଲ ହୋଇ ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଓ ବିଧାୟକ ରଘୁନାଥ ଜଗଦଲା 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ବିବାହ ଅର୍ଥବୋଝ କମାଇବାରେ ସହାୟତା ମିଳିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
4: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ କୃଷି ଏବଂ କୃଷି ଜୀବନର କଥା, ଆମ ଚାଷବାସ। କିନ୍ତୁ ପ୍ରଥମେ ବିଜ୍ଞାପନର ଏହି ଅବସର।
5: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
6: ଅଂଶୁଘାତ ନହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
5: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
6: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
5: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ

0: ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି। ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
5: ଓହୋ ମା, ତମର ପ୍ରତି କଥାରେ ଟେନସନ।
4: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
5: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
4: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
5: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
8: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
7: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: जुहार जुहार मधिया भाई।
1: जुहारे जुहारे गोगरा भाई, हेला हेला हेला, धीरे गामुछा बुलाओ, आखिरे बाजी जाई पारे।
0: ହଁ, ବୈଠକ ଘରେ ଟିକେ ଦେଖୁଛ କେମିତି ଆଜି ଗରମ ଗୁଳୁଗୁଳି ହେଉଛି, ଆଉ ସେଥିପାଇଁ ଟିକେ ଭିଞ୍ଚାଇ ହେଉଥିଲି ଏକୁଟିଆ ବସିକି ଆଉ।
1: କେବଳ କ'ଣ ଖାଲି ଆମ ବୈଠକ ଘରେ ଏ ଗରମ ହେଉଛି, ଗୁଳୁଗୁଳି
0: ହଁ
1: ହେଉଛି?
0: ହଁ
1: ଏ ସାରା ଦୁନିଆ ଲୋକଙ୍କୁ ପା ବର୍ତ୍ତମାନ ସମୟରେ ଏ ଯେଉଁ ଗୁଳୁଗୁଳିଟା ଏମିତି ଘାଣ୍ଟି ଦେଉଛି ଯେ ଏ ଲୋକେ ଦଣ୍ଡେ ଯଦି ଲାଇନ କଟିଗଲା, ଏ ବିଜୁଳି ବାଲାଙ୍କ ଉପରେ ଦାଉ ସାଧୁଛନ୍ତି, କିଏ ପୁଣି ସୂର୍ଯ୍ୟଙ୍କ ଉପରେ ଦାଉ ସାଧୁଛି, କିଏ
0: ହଁ
1: କହୁଛି ଆମର କଳକାରଖାନା କୋଠା ବାଡ଼ି ହେଲା, ଏ ସେମାନଙ୍କ ଉପରେ ସେମାନେ ବିଗୁଡ଼ୁଛନ୍ତି।
0: ଯୋଉ ବର୍ଷା ଟିକକ ହଉଥିଲା ବୋଲି ଟିକେ ତ୍ରାହି ମିଳି
1: ହଁ,
0: ଯାଉଥିଲା,
1: କାଳ ବୈଶାଖୀ
0: କାଳ
1: ଜନିତ ଯୋଉ
0: ବୈଶାଖୀ।
1: ବର୍ଷା ମଝିରେ
0: ହଁ
1: ଟିକେ
0: ହଁ
1: ହେଇଗଲା। ହଁ ହଁ
0: ଆଉ ସହଜ ତ ଆମର ଯେମିତି କଥାରେ ଅଛି, ଜ୍ୟେଷ୍ଠ ମାସ ଗୁଳୁଗୁଳି,
1: ହଁ ହଁ ହେଟା ତ ଅଛି, ଆଉ
0: ଆଉ
1: ଆମ୍ବ ପଣସ ପାଚିବ।
0: ସେଇଆ ପା, ସେଇ ତାରି ପ୍ରଭାବରେ ଦେଖ, ଜ୍ୟେଷ୍ଠ ମାସ ଗୁଳୁଗୁଳି ଆରମ୍ଭ ହେଲାଣି, ଆଉ ମାନେ ବର୍ଷା ତ ଯାହା ହେଲା ହେଲା, ଖରାର ପ୍ରକୋପରେ ଦିନବେଳାଟା ଏମିତି ଗରମ ଲାଗୁଛି, ଆଉ ବୈଠକ ଘରେ ଟିକେ ମାନେ ଏଇ ସନ୍ଧ୍ୟା ସମୟରେ ସେଇ ବସିକିରି ଏକୁଟିଆ ଭିଞ୍ଚାଇ ହେଉଛି
1: ହଁ,
0: ଆଉ।
1: ଶାନ୍ତିରେ ବସି ହେଉନି, ଆମେ ସମସ୍ତେ ଅନୁଭବ କରୁଛେ।
0: ହଁ
1: ତେବେ ପାଣିପାଗ ବାଲା ମଧ୍ୟ ସୂଚାଇ ଦେଇଛନ୍ତି ଆମ ଉତ୍ତର ଓଡ଼ିଶାରେ
0: ହଁ
1: କାଁ ଭାଁ କାଳ ବୈଶାଖୀ ଜନିତ ବର୍ଷା ଲାଗି
0: ପାରେ।
1: ରହିପାରେ,
0: ହଁ
1: କିନ୍ତୁ
0: ହଁ
1: ଦିନବେଳା ଯେମିତି ଗରମ
0: ହଁ
1: ହେଉଛି,
0: ବା
1: ଅନ୍ତତଃ ଆଶା କରିବା ଯେଉଁ ଝାଇଁ ମାରିବା
0: ଝାଇ ମାରିବା
1: ଅଂଶୁଘାତ,
0: ଅଂଶୁଘାତ।
1: ହଁ
0: ହଁ ହଁ
1: ହଁ
0: ହଁ
1: ସେଥିପ୍ରତି ଆମେ ପୂର୍ବରୁ ଯେମିତି ସତର୍କତା ଅବଲମ୍ବନ କରିଥିଲେ, ସେଇ ସତର୍କତା ଅବଲମ୍ବନ କଲେ ଯାଇକି ଜୀବନ ଟିକକ ରହିବ।
0: ରକ୍ଷା ପାଇଯିବ
1: ହଁ
0: ସେଇ
1: ହଁ
0: କଥା ମଧ୍ୟ ଭାଇ, ଯେମିତି ଆମେ ସବୁବେଳେ ବୈଠକ ଘରେ ଭଲ ମନ୍ଦ କଥା ଆଲୋଚନା କରନ୍ତି, ଯୋଉ ଅଂଶୁଘାତ କଥା ଆମେ ଯେ କହୁଛନ୍ତି, ସତର୍କତା ଆମେ ଅବଲମ୍ବନ କରିବା, ଯାହା ଯେମିତି ଖରାରେ ଗଲାବେଳେ ଯଦି ଆବଶ୍ୟକ ପଡ଼ୁଛି ତାହେଲେ ବାହାରକୁ ଯିବା,
1: ହଁ
0: ନହେଲେ ଅନ୍ୟଥା ତାର କାହିଁକି ଯିବା କହିଲ ଦେଖିବା,
1: ଏ ଗୁଳୁଗୁଳି ସାଙ୍ଗକୁ ଯୋଉ ଦିନବେଳା ତାତି
0: ତାତି
1: ହେଉଛି,
0: ରହୁଛି।
1: ଏ
0: ହଁ
1: ମୁହଁ ହାତ ପଡ଼ିଗଲା ପରି ଲାଗୁଛି,
0: ହଁ
1: ଏ ଅଯଥାରେ କାହିଁକି ଆମେ ବିପଦକୁ ବରଣ କରିବା,
0: ହଁ
1: ବରଂ ନ ଯିବାଟା ହିଁ ଭଲ।
0: ଆଉ ଯଦି ବି ଦରକାର ସମୟରେ ଅତି ଜରୁରୀ ପଡ଼ୁଛି ତାହେଲେ ଯିବା ସମୟରେ ସତ ଯାହା ଯୋଉ ସାବଧାନତା ଯେମିତି ଆମେ ସବୁବେଳେ କୁହନ୍ତି,
1: ହଁ
0: ପାଣି
1: ହଁ
0: ବୋତଲ, କଳା ଚଷମା ସାଥିରେ ନେଇକି ଆମେ ଯିବା।
1: ତେବେ ଗୋଗ୍ରା ଭାଇ,
0: ହଁ
1: ଇଏ ତ ନୀତିଦିନ କଥା ଆମେ ଆଲୋଚନା କରୁଛେ,
0: ହଁ ହଁ
1: ହେଲେ ଆଜି ହେଲା ଯୋଗକୁ ମେ ମାସର
0: ଅଠର
1: ଅଠର
0: ତାରିଖ
1: ତାରିଖ
0: ହଁ
1: ଆଜି ହେଲା ବିଶ୍ୱ ଏଡ୍ସ ଭ୍ୟାକ୍ସିନ୍ ଦିବସ,
0: ହଁ
1: ଅର୍ଥାତ୍ ଏଡ୍ସ ରୋଗ
0: ହଁ ହଁ
1: ଯାହାର କି କିଛି ଔଷଧ ନାହିଁ,
0: ହଁ
1: କିନ୍ତୁ ସେଇଟାକୁ କେମିତି ଚାପି ଦିଆଯାଇପାରିବ, ମାନେ
0: ଦୂରେଇ ଦେଇ
1: ମରଣକୁ
0: ହେବ,
1: ମରଣକୁ କେମିତି ଆମେ ଟିକେ
0: ଦୂରେଇ
1: ଦୂରେଇ
0: ଦେଇପାରେ।
1: ଦେଇପାରିବା,
0: ହଁ
1: ସେ ବାବଦରେ ଯାହା କିଛି ଔଷଧପତ୍ର ସେବନ କରିବାର ଆବଶ୍ୟକତା ଅଛି, ସେହି ବାବଦରେ ଲୋକଙ୍କୁ ଟିକେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଦିନ ଅର୍ଥାତ୍ ମେ ମାସର ଅଠର ତାରିଖକୁ ସାରା ବିଶ୍ୱରେ
0: ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ ଏହି ଭାବରେ ପାଳନ
1: ପାଳନ
0: କରାଯାଉଛି।
1: କରାଯାଉଛି।
0: ସେହି କଥା ମଧ୍ୟ ଭାଇ ଦେଖ, ସରକାର ସବୁବେଳେ ଜନମଙ୍ଗଳ ପାଇଁ ମାନେ ବିଭିନ୍ନ ପ୍ରକାର ଯୋଜନା ସବୁ କାର୍ଯ୍ୟକାରୀ କରୁଛନ୍ତି, ସଚେତନମୂଳକ ସତର୍କତା ଦେଉଛନ୍ତି, ସେହି ଅନୁଯାୟୀ ଆମେମାନେ ଯଦି ସଚେତନ ହେବା, ସତର୍କ ରହିବା, ସବୁ ପ୍ରକାର ରୋଗ ବେମାରୀ ଠାରୁ ନିଜକୁ ଆମେ ଭାଇ ଦୂରେଇ ଦେଇପାରିବା।
1: ଭାଇ, ଏଇ ସୂଚନା
0: ହଁ
1: ଆମେ କେମିତି ଲୋକଙ୍କ ପାଖରେ ପହଞ୍ଚାଇ ପାରିବା,
0: ପାରିବା
1: ସେଥିପାଇଁ ତ ଆମର ଯୋଉ ରେଡିଓ
0: ହଁ
1: 90 ବର୍ଷରେ ଆଜି ପାଦ ଥାପିଲାଣି,
0: ହଁ ହଁ
1: ଯୋଉ ଅଞ୍ଚଳରେ କିଛି ସୂଚନା ପହଞ୍ଚି ପାରୁନାହିଁ
0: ପାରୁନାହିଁ ହଁ
1: ସେଇଠି ରେଡିଓ ଅବାଧରେ ଲୋକଙ୍କୁ ସୂଚନା, ଶିକ୍ଷା,
0: ଶିକ୍ଷା
1: ମନୋରଞ୍ଜନ
0: ମନୋରଞ୍ଜନ
1: ସବୁ କିଛି ଯୋଗାଇ
0: ଯୋଗାଇ
1: ଦେଉଛି।
0: ଦେଇପାରୁଛି। ସେହି କଥା ଆମେ ଯେମିତି ବୈଠକ ତ ସବୁବେଳେ ଏଇ ବିଷୟରେ ଗତ କିଛି ଦିନ ହେଲାଣି ଆଲୋଚନା କରୁଛନ୍ତି, ଆମର ବିଭିନ୍ନ ଶ୍ରୋତା ଭାଇ ଓ ଭଉଣୀ ମାନେ ହୁଅନ୍ତୁ, ବା ଆମର ଚାଷୀ ଭାଇ ଓ ଭଉଣୀ ମାନେ ହୁଅନ୍ତୁ, ବା ଆମର ବିଶେଷଜ୍ଞ ଯେଉଁମାନେ କି ରେଡିଓ ସବୁବେଳେ ଶୁଣୁଛନ୍ତି, ତାଙ୍କରି କଥା ବି ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣାଉଛନ୍ତି।
1: ହଁ ହଁ
0: ଯେମିତି ଆଜି ଆମେ ଆଲୋଚନା କରୁଛନ୍ତି, ଯେଉଁ ରେଡିଓ 1936 ତାର ପ୍ରଥମ ଥର କରି ମାନେ
1: ପ୍ରସାରଣ
0: ପ୍ରସାରଣ
1: ଆରମ୍ଭ
0: ଆରମ୍ଭ
1: କରିଥିଲା,
0: କରିଥିଲା,
1: ସେଇ ଦିନଠୁ
0: ହଁ
1: ରେଡିଓ ଅନେକ ଲୋକଙ୍କ ମୁଣ୍ଡରେ ବସା ବାନ୍ଧିଛି, ଆଉ ସେମାନେ ମଧ୍ୟ ଏଇଟାକୁ ସ୍ୱୀକାର କରୁଛନ୍ତି,
0: ହଁ
1: ରେଡିଓ ଯାହା କହେ
0: ହଁ
1: 99% ସତ।
0: ସତ
1: କାହିଁକି ନା ବର୍ତ୍ତମାନ ସମୟରେ ଆମର ଯୋଉ ଗଣମାଧ୍ୟମ ଏତେ ଆସିକି ସମାଜରେ ଦେଖାଦେଉଛି,
0: ହଁ
1: କିଏ 2 ଦିନରେ ସେ ହଜିଯାଉଛି, କିଏ 2 ବର୍ଷରେ ହଜିଯାଉଛି,
0: ହଁ ହଁ
1: କିନ୍ତୁ 1936
0: ହଁ
1: ଯେବେଠାରୁ ରେଡିଓ ପ୍ରସାରଣ
0: ତାର
1: ତାର
0: ଆରମ୍ଭ
1: କାର୍ଯ୍ୟକ୍ରମ
0: କରିଛି
1: ଆରମ୍ଭ କରିଛି,
0: କରିଛି ହଁ
1: ବରଂ ସେ ନୂଆ ନୂଆ ତଥ୍ୟ, ନୂଆ ନୂଆ କଥା ଅପହଞ୍ଚ ଇଲାକାରେ ପହଞ୍ଚାଇ ପାରୁଛି, କିନ୍ତୁ ସେଇଟା ଭବିଷ୍ୟତକୁ ହଜିଯିବାର ମଧ୍ୟ ଆଶା ହିଁ ନାହିଁ।
0: ନାହିଁ। ଆଉ ଗୋଟେ କଥା ମାଧ୍ୟମ ଭାଇ, ଆମେ ବି ବୈଠକ ଘର ମାଧ୍ୟମରେ ଆମର କହି ରଖିବା, ଆମର ଯୋଉ ମାନ୍ୟବର ପ୍ରଧାନମନ୍ତ୍ରୀ ଅଛନ୍ତି,
1: ହଁ
0: ପ୍ରତି ମାସର ଶେଷ ରବିବାର ଆସିକି ଆମ ରେଡିଓ କାର୍ଯ୍ୟକ୍ରମରେ
1: ମନ୍ କି ବାତ୍
0: ହଁ
1: କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି,
0: କରୁଛନ୍ତି
1: କାହିଁକି ନା ସେ
0: ହଁ
1: ଜାଣିଛନ୍ତି
0: ହଁ ହଁ
1: ବର୍ତ୍ତମାନ ମଧ୍ୟ ଆମ ଭାରତ ଦେଶରେ ଏମିତି କିଛି ଅଞ୍ଚଳ ଅଛି, ଗାଁ ସାହିରେ ଲୋକ ଅଛନ୍ତି
0: ଅଛନ୍ତି
1: ଯୋଉଠିକି ବିଦ୍ୟୁତ ସଂଯୋଗ ପହଞ୍ଚି
0: ପହଞ୍ଚି
1: ପାରି
0: ପାରି
1: ନାହିଁ,
0: ନାହିଁ ହଁ
1: ତାଙ୍କ ପାଖରେ ଦୂରଦର୍ଶନ
0: ହଁ
1: ସେମିତି ବ୍ୟବସ୍ଥା ହେଇପାରି ନାହିଁ,
0: ହଁ
1: ଯୋଉମାନେ କେବଳ ରେଡିଓ ମାଧ୍ୟମରେ ତାଙ୍କର କାର୍ଯ୍ୟକ୍ରମକୁ କିମ୍ବା ରେଡିଓ ମାଧ୍ୟମରେ ପ୍ରସାରଣ କରାଯାଉଥିବା କାର୍ଯ୍ୟକ୍ରମକୁ ସେମାନେ ଶୁଣିପାରୁଛନ୍ତି
0: ଶୁଣିପାରୁଛନ୍ତି ଯେମିତି ଆମର ରେଡିଓର ଯୋଉ ଉଦ୍ଦେଶ୍ୟ ରହିଛି ଶିକ୍ଷା ସୂଚନା ମନୋରଞ୍ଜନ ସମସ୍ତଙ୍କୁ ସେ ଭାଇ ବାନ୍ଧି ପାରୁଛି ଆମର ଏଇ ଆକାଶବାଣୀ ଆହୁରି ବି ଆମର ଯୋଉ ବିଜ୍ଞାପନ ବାଜୁଛି ରେଡିଓରେ ବି ଆମେ ସବୁବେଳେ ବି ଶୁଣୁଛନ୍ତି ଗାଁ ମୁଣ୍ଡରେ ବିଲ ଅଗଣାରେ ସବୁରି ମୂଳରେ ତ ରେଡିଓ ହିଁ ସବୁବେଳେ ସବୁରି ସାଥୀ ହେଇପାରୁଛି
1: ତେବେ ଆଶା କରିବା ଯୋଉ ଅଞ୍ଚଳରେ ରେଡିଓ ପ୍ରସାରଣ ବର୍ତ୍ତମାନ ମଧ୍ୟ ଅପହଞ୍ଚ ଅଛି ବୋଲି କେହି ଅନୁମାନ କରୁଛନ୍ତି ତାହେଲେ ଯଦି ଆମକୁ ଯୋଗାଯୋଗ କରନ୍ତେ ତାହେଲେ ସେଇ ଅଞ୍ଚଳରେ ରେଡିଓ ପ୍ରସାରଣ କେମିତି ସୁରୁଖୁରୁରେ ହେଇପାରିବ ସେଇ ବ୍ୟବସ୍ଥା ଆମ ସରକାରଙ୍କ ତରଫରୁ ନିଶ୍ଚୟ ବ୍ୟବସ୍ଥା କରାଇବା ହେଲେ ରେଡିଓର ଗୁଣଗାରିମା ତ ବଖାଣି ବସିଲେ ସରିବ ନାହିଁ ହେଲେ ଇଆଡ଼େ ପୁଣି ପେଟ ପାଟଣା କଥା
0: ତ ଆଗକୁ ବଢାଇବା ହେଲେ ଦେଖ ବୈଠକ ଘରେ ପ୍ରଥମରୁ ଟିକେ ଆମର ଗାନ ବଜାଣ ହୁଏ ପ୍ରଭୁଙ୍କର ନାମ ଟିକେ ନିଆଯାଏ ଆଜି ସୋମବାର ପ୍ରଭୁ ଶିବଙ୍କ ବାର ତାଙ୍କରି ନାଁ ଟିକେ କାର୍ଯ୍ୟକ୍ରମରେ ନେବା ତାପରେ ଆମ କାର୍ଯ୍ୟକ୍ରମ ଆଗକୁ ବଢାଇବା ଆଉ
1: ହେଲା।

0: ଇଏ ଗୌରା ଭାଇ,
1: ହଁ ହଁ
0: ଦେଶ ଦୁନିଆର ଲୋକ ସଂଖ୍ୟା ବଢ଼ି ବଢ଼ି ଚାଲିଛି,
1: ଚାଲିଛି ହଁ
0: ସେଇ ତୁଳନାରେ ଆମର କଳକାରଖାନା, ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ ହେଉଛି, ସେଥିପାଇଁ ଗୁଳୁଗୁଳି
1: ହଁ ହଁ
0: ଆରମ୍ଭରୁ ସେ ସମ୍ପର୍କରେ ଆମେ
1: ଆଲୋଚନା
0: କଥାବାର୍ତ୍ତା
1: କରୁଥିଲେ
0: ହେଉଥିଲେ।
1: ହଁ
0: ହେଲେ ଦେଖ, ଆମର ପେଟ ପୋଷିବା ପାଇଁ
1: ହଁ
0: ମୂଳ ହେଲା କିଛି ଖାଦ୍ୟ,
1: ହଁ
0: ଖାଦ୍ୟ ଟିକକ ଯୋଗେଇବ।
1: ଖାଦ୍ୟ ଟିକେ ଯୋଗେଇବ କିଏ ଆମର ଏଇ ଚାଷୀ ବାପୁଡ଼ା, କିନ୍ତୁ ଚାଷୀମାନେ ଯଦି ଭଲ ଉନ୍ନତ ଧରଣରେ ଚାଷ କରିବେ, ଭଲ ଫସଲ ବିହନ କିସମ ଚୟନ କରିବେ, କେମିତି କ'ଣ ସବୁ ଚାଷ ପ୍ରଣାଳୀ ଅବଲମ୍ବନ କରିବେ, ସେଇ ବିଷୟରେ ବି ଅବଲମ୍ବନ ହେବା ଦରକାର କି ନାହିଁ କହିଲ?
0: ଇଏ ଗୌରା ଭାଇ,
1: ହଁ
0: ତୁମେ ଯାହା ସେ ଉନ୍ନତ କିସମରେ ଭଲ କିସମ ଭଲ ବିହନ
1: କଥା ଯେମିତି କହୁଛି ହଁ
0: କହୁଛ,
1: ହଁ
0: ସେଇଟା କେବଳ ଆମର ଜଣେ ଶିକ୍ଷିତ
1: ଚାଷୀ
0: ଚାଷୀ,
1: ହଁ
0: ସିଏ ହିଁ ତାର ଆବଶ୍ୟକତା କେତେ କ'ଣ ଅଛି,
1: ହଁ
0: ଆଉ ଯୋଉ ବର୍ଦ୍ଧିଷ୍ଣୁ ଜନସଂଖ୍ୟା
1: ହଁ ହଁ
0: ତାଙ୍କ ମୁହଁରେ ଆହାର ଯୋଗାଇବା ପାଇଁ
1: ହଁ
0: ବର୍ତ୍ତମାନ ସମୟରେ ଆମକୁ କେଉଁ ପ୍ରକାର ପଦକ୍ଷେପ ଅବଲମ୍ବନ
1: ଅବଲମ୍ବନ
0: କରିବା
1: କରିବା
0: ପାଇଁ
1: ପାଇଁ
0: ପଡ଼ିବ,
1: ପଡ଼ିବ ହଁ
0: ସେଇଟା କେବଳ ଜଣେ ଶିକ୍ଷିତ ଚାଷୀ ଭାଇ ସିଏ ହିଁ ଜାଣିଛି।
1: ଠିକ କଥା ଟିକେ କହିଲ, ଶିକ୍ଷିତ ଚାଷୀ ଯେ, ହେଲେ ଶିକ୍ଷିତ ଚାଷୀ ବି ସେଇ ବିଷୟରେ କିଛି ସୂଚନା ପାଇବା ଦରକାର କି ନାହିଁ କୁହ?
0: ସେମାନେ ବର୍ତ୍ତମାନ ସମୟରେ ଯେମିତି ଆମର ଯେଉଁ
1: ଖବରକାଗଜ ହେଲା,
0: ଖବରକାଗଜ
1: ହଁ
0: ହଉ, ଦୂରଦର୍ଶନ ହଉ,
1: ହଁ
0: ଟିଭି
1: ଗଣମାଧ୍ୟମ
0: ହଉ,
1: ହଁ ହଁ
0: କିମ୍ବା ବିଭିନ୍ନ ଗଣମାଧ୍ୟମ
1: ହଁ
0: ମାଧ୍ୟମରେ
1: ହଁ
0: ସେମାନେ ଅନେକ କିଛି ସୂଚନା ପାଉଛନ୍ତି।
1: ପାଇପାରୁଛନ୍ତି ହଁ
0: ହେଲେ ଦେଖାଯାଉଛି ବର୍ତ୍ତମାନ ମଧ୍ୟ ଆମ ଭାରତ ଦେଶର ଲୋକ ସଂଖ୍ୟା ଯେତେ ଯେମିତି ବଢ଼ି
1: ବଢ଼ି
0: ଚାଲିଛି,
1: ଚାଲିଛି ହଁ
0: ସମସ୍ତଙ୍କୁ ଚାକିରି ବାକିରି ମିଳୁନାହିଁ,
1: ହଁ
0: ଯେଉଁ କେତେକ ଉଦ୍ୟମୀ ଶିକ୍ଷିତ ଭାଇ ସେମାନେ ହାତ ଦେଉଛନ୍ତି, ସେମାନେ ପରବର୍ତ୍ତୀ ସମୟରେ ଭଲ ଚାଷୀର ମାନ୍ୟତା ନିଶ୍ଚୟ ପାଉଛନ୍ତି।
1: ହଁ
0: ଆଶା କରିବା ଯେଉଁ ଶିକ୍ଷିତ ଭାଇ ଭଉଣୀ ତାଙ୍କର ନିଜର ଚାଷ ଜମି ହଉ କିମ୍ବା ତାଙ୍କ ଅଞ୍ଚଳରେ ପର୍ଯ୍ୟାପ୍ତ ମାତ୍ରାରେ ଚାଷ ଜମି ଅଛି, ସେଗୁଡ଼ାକୁ କେମିତି ଉଠିଆ କରାଯାଇପାରିବ, ଆଉ ଚାଷରୁ ହିଁ କେମିତି ସେମାନେ ଚାକିରି
1: ପାଇପାରିବେ,
0: ପାଇପାରିବେ, ସେ କ୍ଷେତ୍ରରେ ଯଦି ସେମାନେ ପାଦ ଥାପିବେ ତାହେଲେ ଆମ ଦେଶରେ ଯେଉଁ ଅନେକ ସମୟରେ ଖାଦ୍ୟର ଅଭାବ ଦେଖାଦେଉଛି,
1: ଆଉ ତା ସହିତ ବେରୋଜଗାରୀ ଯୋଉ ସମସ୍ୟା ଦେଖାଯାଉଛି ତାହା କିଛି ମାତ୍ରାରେ ଆମେ ଭାଇ ଦୂରେଇ ଦେଇପାରିବା,
0: କିଛି ମାତ୍ରାରେ କାହିଁକି ସମ୍ପୂର୍ଣ୍ଣ ଦୂରେଇ ଦେଇପାରିବା,
1: ହଁ ହଁ
0: କାହିଁକି ନା ଆମ ଭାରତ ଦେଶର ଲୋକ ସଂଖ୍ୟା ଯାହା
1: ହଁ
0: ମାନେ ଚୀନର ଲୋକ ସଂଖ୍ୟାକୁ ମଧ୍ୟ ଆମେ କେତେବେଳେ ଟପି ଯାଉଛେ ବୋଲି କଥା ଉଠୁଛି, କିନ୍ତୁ ଚୀନର ଚାଷୀମାନେ ଯେଉଁ ପ୍ରଣାଳୀରେ ଚାଷ କରୁଛନ୍ତି, ଯେମିତି ଆଧୁନିକ ପ୍ରଣାଳୀ ସେମାନେ ଅବଲମ୍ବନ କରୁଛନ୍ତି, ସେଇଟା ସମସ୍ତ ପୃଥିବୀ ଦେଖିକି ତାଟକା।
1: ସେଇ କଥା ମାଧ୍ୟମରେ ଭାଇ ଆମର ଯୋଉ ଗଣମାଧ୍ୟମ ଅଛି, ଟିଭି ହେଲା, ରେଡିଓ ହେଲା, ଖବରକାଗଜ ହେଲା, ସେଥିରୁ ବି ଆମେ ସବୁ କିଛି ମାନେ ଉନ୍ନତ ଧରଣର କେମିତି କ'ଣ ଚାଷୀ ଭାଇ ଓ ଭଉଣୀ ମାନେ ସବୁ ଚାଷ କରୁଛନ୍ତି ସେହି ପ୍ରଣାଳୀ ଅବଲମ୍ବନ କରିକି ଆମେ ଯଦି ଚାଷକୁ ଆପଣେଇଲେ ଯୋଉ ବେରୋଜଗାରୀ କଥା ଆମେ ଆଲୋଚନା କରୁଛନ୍ତି ତାହାକୁ ଆମେ ସମ୍ପୂର୍ଣ୍ଣ ମାତ୍ରାରେ ଭାଇ ଦୂରେଇ ଦେଇପାରିବା।
0: ଏ ତମେ ଟିଭି ରେଡିଓ ଖବରକାଗଜ କଥା କହୁଛ,
1: ହଁ
0: ସେଗୁଡ଼ାକ ହେଲା ଆମର ଯୋଉ ପୋଥି ବାଇଗଣ,
1: ହଁ ହଁ ହଁ
0: କିନ୍ତୁ ଆମ ଅଞ୍ଚଳରେ ଆମ ମାଟି

0: ପାଣି ପବନକୁ ନେଇକି ଆମେ କେଉଁ ପ୍ରକାର କ'ଣ ଚାଷ କଲେ ଭଲ ଲାଭ ପାଇପାରିବା, ସେ ବାବଦରେ ଦିଗ୍ଦର୍ଶନ ଦେବା ପାଇଁ ଆମ ଅଞ୍ଚଳରେ ମଧ୍ୟ ଅନେକ କୃଷିବିତ୍
1: ବିଶେଷଜ୍ଞ
0: ବିଶେଷଜ୍ଞମାନେ ଅଛନ୍ତି, ତାଙ୍କ ପାଖରେ ଯଦି ଆମେ ପହଞ୍ଚି ପାରିଲେ ସେମାନେ ବିଭିନ୍ନ କ୍ଷେତ୍ରକୁ ନେଇକି ଆମକୁ ତାଙ୍କର କ୍ଷେତ୍ର ପ୍ରଦର୍ଶନ କରିବେ, କୋଉ ସମୟରେ କେତିକି ବେଳେ କ'ଣ କାମ କରାଯାଇପାରିବ, ସେ ବାବଦରେ ସେ ଭଲ ସୂଚନା ଆମକୁ ନିଶ୍ଚୟ ଦେବେ।
1: ସେଇ କଥା ମାଧିଆ ଭାଇ, ସେଇ କଥା ତ ଆଜି ବୈଠକ ଘରେ ସେଇଭଳିଆ ଆମେ ଯୋଉ ଆଲୋଚନା କରୁଛନ୍ତି, ଯୋଉ ଆକାଶବାଣୀ ଆମର 90 ବର୍ଷର ପାଦ ଥାପି ସାରିଲେ, ଜଣେ ରେଡିଓ ଶ୍ରୋତାଙ୍କ ସହିତ କଥା ହେବା, ତା ସହିତ ସେ ବିଭିନ୍ନ ପ୍ରକାର ଚାଷ କାମକୁ ଆପଣେଇକି ବି ଚାଷ କାମ ଭଲ ଭାବରେ କରୁଛନ୍ତି, ଖାସ କରିକି ଆମ ଏ ଚାଷବାସ କାର୍ଯ୍ୟକ୍ରମକୁ ସେ ବହୁତ ମାତ୍ରାରେ ଶୁଣୁଛନ୍ତି ଆଉ ତାକୁ କାମରେ ଲଗେଇକି ସେ ଉପକୃତ ବି ଭାଇ ହେଉଛନ୍ତି। ଏଇଭଳିଆ ଜଣେ ଚାଷୀ ଭାଇଙ୍କ ସହିତ ମୁଁ ଭେଟିଥିଲି, ତାଙ୍କରି କଥା ଟିକେ ଆଜି ଶୁଣିବା, ତାପରେ ଆମ କଥା ଆଗକୁ ବଢ଼େଇବା ଆଉ।
2: ଭାଇ ନମସ୍କାର।
3: ଆଜ୍ଞା ନମସ୍କାର।
2: ତ ପ୍ରଥମେ ଟିକେ ଆମେ ଆପଣଙ୍କର ପରିଚୟ ଜାଣିବା ପାଇଁ ଚାହିଁବୁ, ଆପଣଙ୍କର ପରିଚୟ ଟିକେ ଆମ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ଲକ୍ଷ୍ମୀକାନ୍ତ ପାତ୍ର, ମୁଁ ଜଣେ ଚାଷୀ, ବିଶେଷ କରି ପନିପରିବା ଚାଷୀ, ଆଉ ଏଇଠି ଶଙ୍କରପୁରରେ ଜାଗା ଲିଜ୍ ନେଇକି ଚାଷ କରୁଛି ଆଉ।
2: ବହୁତ ଭଲ କଥା ଭାଇ। ତେବେ ଯେମିତିକି ବର୍ତ୍ତମାନ ଯେହେତୁ ଆମର ଆକାଶବାଣୀ 90 ବର୍ଷ ତାର ପାଳନ କରୁଛି, ଏ ଯୋଉ ଆପଣଙ୍କ ନଜରରେ ଆପଣ ଭାଇ କେବେଠାରୁ ଆପଣ ରେଡିଓ ଶୁଣିବା ଆରମ୍ଭ କରିଛନ୍ତି?
3: ରେଡିଓ ଶୁଣିବା ଆରମ୍ଭ କରିଛି 1998ରୁ।
2: ଆଜ୍ଞା ଆଜ୍ଞା।
3: କେମିତି ରେଡିଓ ଗୋଟେ ଲଟେରୀରେ ବାଜିଥିଲା, ସେଇଠୁ ଆରମ୍ଭ କରିଛି।
2: ତ ରେଡିଓ ପ୍ରତି ମନରେ ଆପଣଙ୍କର ଆଗ୍ରହ କେମିତି ସୃଷ୍ଟି ହେଇଥିଲା? ରେଡିଓ ଶୁଣିବା ପରେ ମନରେ ଆପଣ ଭଲ ପାଇବା କେମିତି ଇଚ୍ଛା ହେଇଥିଲା?
3: ରେଡିଓ ଗୋଟେ ହିଁ ମାଧ୍ୟମ ଥିଲା ସେତେବେଳକୁ, ରେଡିଓ ନା ମୋ ପାଖରେ ଟିଭି ଥିଲା ନା ମୋବାଇଲ ଫୋନ ଥିଲା, ଆଉ ଟେପ୍ ରେକର୍ଡ ବି ନଥିଲା। ରେଡିଓରେ ଯୁଆଡ଼େ ଯାଉଥିଲୁ ରେଡିଓ ଧରିକି ଯାଉଥିଲୁ, ବନ୍ଧଗୁଡ଼ାରେ ରେଡିଓ ଧରିକି ବସୁଥିଲୁ, ସନ୍ଧ୍ୟାବେଳେ ସକାଳେ ରେଡିଓ ଶୁଣୁଥିଲୁ। ରେଡିଓ ସେତେବେଳେ ପ୍ରାୟ 24 ଘଣ୍ଟାରୁ ପାଖରେ 12 ଘଣ୍ଟା ରହୁଥିଲା।
2: ବହୁତ ଭଲ କଥା। ତ ଯେମିତିକି ଦେଖନ୍ତୁ ବର୍ତ୍ତମାନ ଯେମିତି ଆମର ଆକାଶବାଣୀ 90 ବର୍ଷ ତାର ପାଦ ଥାପି ସାରିଲାଣି, ଆକାଶବାଣୀ 1936 ମସିହା ପ୍ରଥମ ଥର କରି ଆକାଶବାଣୀରେ ତାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ତ ରେଡିଓ ଆପଣଙ୍କୁ କଣ କଣ ସବୁ ମାନେ ଚାଷ କାମରେ ଉପକୃତ ହେଇପାରୁଛନ୍ତି ରେଡିଓ ଶୁଣିକି, ସେ ବିଷୟରେ ଆମକୁ ଆଜି କିଛି ସାର କହିବେ? ଆପଣଙ୍କୁ କେମିତି କଣ ସବୁ ଭଲ ଲାଗେ ରେଡିଓ କାର୍ଯ୍ୟକ୍ରମ, ସେ ବିଷୟରେ ଆଜି ଆମକୁ ସାର କିଛି କୁହନ୍ତୁ, ଯୋଉ 90 ବର୍ଷ ପାଦ ଥାପିଛି ସେଇ ବିଷୟରେ ଆଜି ଆମକୁ କିଛି କହିବେ?
3: ହଁ, ମୁଁ ଚାଷୀ ହିସାବରେ କହୁଛି ଯେ ଚାଷ ଆମ ଚାଷବାସ କାର୍ଯ୍ୟକ୍ରମ ମୁଁ ଢେର କିଛି ଶିଖିଛି, କାହିଁକି ନା ବିଭିନ୍ନ ସମୟରେ ଯୋଉ ବୈଜ୍ଞାନିକ ମାନେ ଆସିକି ପରାମର୍ଶ ଦିଅନ୍ତି ସେଗୁଡ଼ା ସବୁ ଚାଷ କାମରେ କାମ ଦିଏ, ଆଉ ଯୋଉ ଭାଇମାନେ ଅଗ୍ରଣୀ ଚାଷୀ ମାନେ ଆସିକି କୁହନ୍ତି ତାଙ୍କର ମାନେ ଚାଷର ଅଭିଜ୍ଞତା, ସେଗୁଡା ବି କାମରେ ଲାଗେ, ଏଇସବୁ କାମରେ ଲାଗେ ମୋର ପାଖରେ ସେଇଗୁଡା ବିଶେଷ କାମରେ ଲାଗିଛି।
2: ତ ଆପଣ କେବେ ହେଲେ ମାନେ ସେଇ ଯୋଉ ବିଶେଷଜ୍ଞ ମାନେ ସବୁ ଆସୁଛନ୍ତି, ଯାହା ଯାହା ସବୁ ପରାମର୍ଶ ଦଉଛନ୍ତି, ତାକୁ ଆପଣ କେତେ କାମରେ ଲଗାନ୍ତି?
3: ମୋର 70-90% ପର୍ଯ୍ୟନ୍ତ କାମରେ ଲାଗେ।
2: ଆଜ୍ଞା।
3: ସାଇଣ୍ଟିଷ୍ଟ ମାନେ ଆସିକି କୁହନ୍ତି ଆଉ ଅଗ୍ରଣୀ ଚାଷୀ ମାନେ ଆସିକି କୁହନ୍ତି, ସେଗୁଡା ପ୍ରାକ୍ଟିକାଲ କଥା ଗୁଡା ସବୁ କାମରେ ଲାଗେ।
2: ତ ଯେମିତିକି ଆପଣ କହିଲେ କେବେଠାରୁ ଆପଣ ରେଡିଓ ଶୁଣିବା ଆରମ୍ଭ କରିଛନ୍ତି?
3: 1998ରୁ।
2: ତ ରେଡିଓର ଅଭିଜ୍ଞତା, ରେଡିଓ ଶୁଣିବାର ଅଭିଜ୍ଞତା ଜଣେ ଶ୍ରୋତା ହିସାବରେ ଆଜି ଆପଣ ଆମକୁ କଣ କହିବେ, ମାନେ ରେଡିଓ କାର୍ଯ୍ୟକ୍ରମ ଯାହା ସବୁ କାର୍ଯ୍ୟକ୍ରମ ରେଡିଓରେ ବାଜେ?
3: ଆମ ଚାଷବାସରେ ଆଉ ଗୋଟେ କଥା ଏଡ୍ କରିବା ପାଇଁ କହିବି, 90 ବର୍ଷ ହେଇଗଲା ଯେହେତୁ, ଆଉ ଗୋଟେ ଜିନିଷ ଏଡ୍ କରନ୍ତୁ ଯେ ଆମ ଚାଷବାସରେ ଏଇ ଯୋଉ ଆମର କେଉଁଝରରେ ରହୁଛି ନାଇଁ ନା ପରିବା ମଣ୍ଡି, ପ୍ରତ୍ୟେକ ଦିନ ତାର ରେଟ୍ଟା ଘୋଷଣା କରନ୍ତୁ, ବାଇଗଣରୁ ଆରମ୍ଭ କରି ପିଆଜ ପର୍ଯ୍ୟନ୍ତ।
2: ଆଚ୍ଛା।
3: ହେଲେ ଆମର ସବୁ ଚାଷୀ ଭାଇମାନେ ବର୍ତ୍ତମାନ ରେଡିଓ ଛାଡି ଉଠିଲେ ବି ସେମାନେ ଏଇଟା ଜାଣିବା ପାଇଁ ଶୁଣନ୍ତି, ଆମେ ମାର୍କେଟ ଯିବା ପୂର୍ବରୁ ଜାଣିପାରନ୍ତୁ ଯେ ଗତକାଲି ବାଇଗଣ ରେଟ୍ ଏତିକି ଅଛି କି ବିଲାତି ରେଟ୍ ଏତିକି ଅଛି କି ଫୁଲକୋବି ରେଟ୍ ଏତିକି ଅଛି କି ପିଆଜ ରେଟ୍ ଏତିକି ଅଛି।
2: ଆଜ୍ଞା ଆଜ୍ଞା, ଆମେ ଚେଷ୍ଟା କରିବୁ ନିଶ୍ଚିତ ଭାବରେ ଆପଣଙ୍କର
3: ଏଇଟା ଯଦି ଏଡ୍ କଲେ ଯୋଉମାନେ ରେଡିଓ ଛାଡି ଦେଉଛନ୍ତି ଆଜ୍ଞା, ଯୋଉ ଚାଷୀ ଭାଇମାନେ ସେମାନେ ବି ବାଧ୍ୟ ହୋଇକି ରେଡିଓ ଧରିବେ, କିନ୍ତୁ ପ୍ରତ୍ୟେକ ଦିନ ସେଇଟା ରୁଟିନ୍ରେ ହେବା ଦରକାର, ତା ସହିତ ଯଦି ପାରିବେ ସାରର ରେଟ୍ ବି କହିପାରିବେ।
2: ତ ବିଶେଷ ଭାବରେ ରେଡିଓର ଆଉ ସବୁ ଯେମିତି ଆପଣ କହିଲେ ଚାଷବାସ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି, ସେମିତି ଆଉ ବିଶେଷ ଭାବରେ କୋଉ କୋଉ କାର୍ଯ୍ୟକ୍ରମ ଆପଣଙ୍କୁ ସେମିତି ଭଲ ଲାଗେ?
3: ଭଲ ତ ଲାଗେ ଯେତେବେଳକୁ ଫୁରସତ ମିଳେ ରେଡିଓ ଖୋଲୁଛୁ, ସେ ବିବିଧ ଭାରତୀ ଭଲ ଲାଗେ, ପୁଣି ଆମର ଏଇ ଯୋଉ ମଝିରେ ମଝିରେ ଦଉଛନ୍ତି ସବୁ କାର୍ଯ୍ୟକ୍ରମ ଗୁଡା ମନଛୁଆଁ ହଉଛି, ଆଉ ଆମେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଏଇଥିପାଇଁ ସମୟ ଦେଇପାରୁନୁ, ଯେତେବେଳେ ବାଜିଲେ ଭଲ ଲାଗେ ଶୁଣୁ। ତାପରେ ଆମେ ଯେହେତୁ କୃଷିଜୀବୀ ହିସାବରେ ଏଇଟାକୁ ଗୁରୁତ୍ୱ ଦଉ ଚାଷବାସଟାକୁ, ଆରଟାକୁ ମନୋରଞ୍ଜନ ପାଇଁ ଶୁଣୁ ଆଉ।
2: ତ ସେମିତି ଆମର ଯୋଉ ବାଜୁଛି ରେଡିଓରେ ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ଦଉଛି, ତ ସେଇଭଳି ଆମ ଚାଷବାସ କାର୍ଯ୍ୟକ୍ରମ ଯୋଉ ଆପଣ ଶୁଣୁଛନ୍ତି, ଯେମିତି ଯାହା ଟିକେ ପରିବର୍ତ୍ତନ କଥା ଆମକୁ କହିଲେ, ସେଇଭଳି ବିଶେଷ ଭାବରେ ଆଉ କୋଉ ଦିଗ ପ୍ରତି ଆମେ ମାନେ ଟିକେ କାମ କଲେ ଭଲ ହୁଅନ୍ତା ବୋଲି ଆପଣ କହିବେ?
3: ଆଉ ଗୋଟେ କଥା କହିବି ଯେ ଅତି ଓଲ୍ଡ ଗୀତ ଗୁଡାକୁ ଆଉ ଯୁବପିଢ଼ି ପସନ୍ଦ କରୁନାହାନ୍ତି।
2: ଆଜ୍ଞା।
3: ନୂଆ ଜମାନାର ଗୀତ ଏଡ୍ କରନ୍ତୁ ଆଉ।
2: ତ ଯେମିତି ଭାଇ ଦେଖନ୍ତୁ ଆମର ଯୋଉ ରେଡିଓର ଯୋଉ ଶିକ୍ଷା, ସୂଚନା, ମନୋରଞ୍ଜନ, ଶ୍ରୋତା ମାନଙ୍କୁ ଯାହା ଆମ ଆକାଶବାଣୀ ଯୋଗାଇ ଦେଇପାରୁଛି, ସେଇଭଳି ଆପଣଙ୍କ ନଜରରେ ଯେହେତୁ ଆପଣ ଜଣେ ଶ୍ରୋତା, ତା ସହିତ ଜଣେ ଆପଣ ଚାଷୀ, ଆପଣ କଣ କହିବେ ଆମର ଆକାଶବାଣୀ ଯୋଉ 90 ବର୍ଷରେ ପାଦ ଥାପି ସାରିଲାଣି, ଆକାଶବାଣୀର ଭୂମିକା ଆଉ କଣ ସବୁ ରହିଛି ଆପଣଙ୍କ ନଜରରେ?
3: ଭୂମିକା ସମସ୍ତଙ୍କ ପାଇଁ ଅଛି, ମୁଁ ଯେମିତି ଚାଷବାସରେ ଉପକୃତ ହଉଛି, ସେମିତି ଯୋଉମାନେ ମହିଳା ଅଛନ୍ତି ସେମାନେ ତାଙ୍କ ଲାଇନରେ ଉପକୃତ ହଉଛନ୍ତି, ପ୍ରୋଗ୍ରାମ ମୋଟାମୋଟି ସବୁ ଠିକ ଅଛି।
2: ଆଜ୍ଞା।
3: ଖାଲି ଗୀତ ଗୁଡା ଟିକେ ମନୋରଞ୍ଜନ ଧର୍ମୀ ଆଉ ଟିକେ ହେଲେ ଭଲ ହବ।

0: ଆମେ ଆପଣଙ୍କ ଚାଷବାସ ବିଷୟରେ ଆମେ ଟିକେ କଥା ହେବା। ବର୍ତ୍ତମାନ ଚାଷ କାମ କ'ଣ କ'ଣ ସବୁ ଚାଲିଛି?
1: ଏବେ ଚାଲିଛି ଆଜ୍ଞା, ଫିଲ୍ଡ ପ୍ରିପାରେସନ ଚାଲିଛି, ହଳ
0: ଆଜ୍ଞା,
1: ହେଇକି ହୁଡ଼ା ହେଇକି ତାପରେ ଖତ ସାର ପଡ଼ୁଛି।
0: ତ କ'ଣ କ'ଣ ସବୁ ପ୍ରସ୍ତୁତି, କ'ଣ ସବୁ ଚାଷ କରିବା ପାଇଁ ଆଗେଇ ଆସୁଛନ୍ତି?
1: ସବୁ ପନିପରିବା ଆପଣଙ୍କର ବାଇଗଣ, ଲଙ୍କା, ଜହ୍ନି, କାକୁଡ଼ି, କଲରା, ସବୁ ସବୁ ଭେରାଇଟି ଲାଗିବ।
0: ତ ଏହା ସବୁ କ'ଣ ଖରାଟିଆ ଚାଷ କରୁଛନ୍ତି ନା ଆମେ କେମିତି କ'ଣ ସବୁ ମାନେ ଆଗକୁ ବର୍ଷା ଦିନିଆ ଚାଷ
1: ଏଇଟା ମନସୁନ ଆରମ୍ଭରେ ଲାଗିବ, ଠିକ ବର୍ଷା ଦିନରେ ବାହାରିବ, ପ୍ରଡକ୍ସନଟା ବର୍ଷା ଦିନରେ ହବ।
0: ତ କେମିତି କ'ଣ ପ୍ରସ୍ତୁତି ଚାଲିଛି, ଜମି ପ୍ରସ୍ତୁତି କେମିତି କ'ଣ କରୁଛନ୍ତି, ବିହନ କିସମ କେମିତି କ'ଣ ସବୁ ଚୟନ କରୁଛନ୍ତି, ସେ ବିଷୟରେ କିଛି ଆଜି ଟିକେ କୁହନ୍ତୁ ଆପଣଙ୍କ ଚାଷ ବିଷୟରେ।
1: ଜମି ପ୍ରସ୍ତୁତି ଫାର୍ଷ୍ଟ ଗୁଣ୍ଡ ହଳ ହେଉଛି,
0: ଆଜ୍ଞା,
1: ତାପରେ ଆମର ଟ୍ରାକ୍ଟର ରେଜର ମାଧ୍ୟମରେ ହୁଡ଼ା କରାହଉଛି, ହୁଡ଼ା ହେଇ ସାରିଲା ପରେ ତାପରେ ଦିଆ ହଉଛି ଖତ ସାର, ତାପରେ ପଡୁଛି ଆଜ୍ଞା ଡ୍ରିପ ପାଇପ, ତାପରେ ପଡୁଛି ମଲଚିଂ, ଏଇସବୁ
0: ମଲଚିଂ
1: କାର୍ଯ୍ୟ
0: ମଲଚିଂ ପ୍ରଣାଳୀରେ କରୁଛନ୍ତି ଆପଣ ଚାଷ?
1: ଆଜ୍ଞା,
0: ମଲଚିଂ ପ୍ରଣାଳୀ ତ ଯେତେବେଳେ ମାନେ ଜମି ମାନେ ବିହନ ଯେତେବେଳେ ଭଲ ଭାବରେ ମାନେ ବଢି ସାରିବ ତାପରେ ଯାଇକି ନା ମଲଚିଂ କରନ୍ତି, ବିହନ ମାନେ
1: ନାଇଁ
0: ବଢିଆ ବିହନ ବଢିଆ ପୂର୍ବରୁ ବିହନକୁ କେମିତି କ'ଣ ସବୁ ମାନେ ପ୍ରସ୍ତୁତ କରନ୍ତି, ବିହନ କିସମ ଚୟନ କେମିତି କ'ଣ ସବୁ କରନ୍ତି?
1: ଫାର୍ଷ୍ଟ ଆଗ ଡ୍ରିପ ଲାଇନ୍ ପଡିବ, ତାପରେ ମଲଚିଂ ହବ।
0: ଆଜ୍ଞା,
1: ମଲଚିଂ ହେଇ ସାରିଲା ପରେ ନିର୍ଦ୍ଦିଷ୍ଟ ଦୂରତାରେ ମଲଚିଂଟାକୁ କଟା ହବ, ସେଠି ଗଛ ଲଗାଯିବ କିମ୍ବା ମଞ୍ଜି ପୋତା ଯିବ। ଆଉ
0: ଯୋଉ ମଞ୍ଜି କଥା କହିଲେ, ବିହନ କିସମ ତ ହଉଛି ଭଲ, ବିହନ ଆମେ ଚୟନ ଯଦି ନ କରିବା ଭଲ ବି ସେଥିରେ ଆମେ ପାଇପାରିବାନି, ତ ବିହନ ଚୟନ ନିଜ ଅଭିଜ୍ଞତାରେ କରୁଛନ୍ତି ନା କାହା ସହିତ ପରାମର୍ଶ କରିକି କେମିତି କ'ଣ ସବୁ ଚୟନ କରନ୍ତି?
1: ଆମର ଏକ୍ସପିରିଏନ୍ସ ଅଛି, ଗତ
0: ଆଜ୍ଞା,
1: ବର୍ଷ ଯୋଉଟା ଭଲ ହେଇଥିଲା ତା ଆଗ ବର୍ଷ ଯୋଉଟା ଭଲ ହେଇଥିଲା ସେଗୁଡା କରୁଛୁ।
0: ତାପରେ ଦେଖନ୍ତୁ ସବୁ ଚାଷର ତ ଜଳ ସମସ୍ୟା ରୋଗ ସମସ୍ୟା ନିଶ୍ଚିତ ଭାବରେ ରହୁଛି, ତ ସେଇ ଯୋଉ ଜଳ ସମସ୍ୟା ଜଳ ମାନେ କେମିତି କ'ଣ ଜଳ ପରିଚାଳନା ତାପରେ ରୋଗ ପୋକ ପରିଚାଳନା କେମିତି କ'ଣ ସବୁ କରନ୍ତି, ଯେମିତି ଆମକୁ ଆପଣ ମୂଳରୁ କହିଲେ ଆମର ଯୋଉ ଆକାଶବାଣୀରୁ ବିଶେଷଜ୍ଞ ମାନଙ୍କ ସହିତ ମାନେ ଯୋଉ କାର୍ଯ୍ୟକ୍ରମରେ ଆସନ୍ତି ତାଙ୍କ କଥା ଶୁଣିକି ବି କାମରେ ଲଗାନ୍ତି, ତ ଆପଣ କେବେ ହେଲେ ମାନେ ନିଜେ ମାନେ ଯାଇକି ବିଶେଷଜ୍ଞ ମାନଙ୍କ ସହିତ ପରାମର୍ଶ କରିଛନ୍ତି କି ନାହିଁ, କି ଭେଟିଛନ୍ତି କି ନାହିଁ?
1: ହଁ, ରେଡିଓ ରେଡିଓ ଶୁଣି ସାରିଲା ପରେ ଯାହା କିଛି ଅଭାବ ଅନୁଭୂତ ହୁଏ ଯୋଉ ସାର୍ ମାନେ ଆସିଥାନ୍ତି ତାଙ୍କର ଆଡ୍ରେସ୍ ନେଇକି ଆମେ ପହଞ୍ଚୁ,
0: ଆଜ୍ଞା,
1: ଯାଇକି ଆଉ ଯାହା ବାକି ଥାଇ ପରାମର୍ଶ ନେଇକି ଆସୁ।
0: ଦେଖନ୍ତୁ ଯେମିତି ଆମେ ସବୁବେଳେ ତ ଆକାଶବାଣୀରେ ବି ପରାମର୍ଶ ଦଉଛନ୍ତି, ଏଇ ଆମର ଯୋଉ ବୈଠକ ଘର ମାଧ୍ୟମରେ ବି ପରାମର୍ଶ ଦବୁ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ, ଦେଖନ୍ତୁ ଆମର କୃଷି କାର୍ଯ୍ୟାଳୟ ଅଛି, ତା ଛଡା ଆମର ଯୋଉ କୃଷି ବିଜ୍ଞାନ କେନ୍ଦ୍ର ଯୋଡ଼ିଆ ଠାରେ ବି ଅଛି, ବିଭିନ୍ନ ପରାମର୍ଶ କେନ୍ଦ୍ର ଅଛି ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ପରାମର୍ଶ ଦେବା ପାଇଁ, ତ ଆପଣ ଯାଇକି ସେମାନଙ୍କ ସହିତ ଯୋଗାଯୋଗ ନିଶ୍ଚିତ ଭାବରେ କରୁଥିବେ?
1: ହଁ, କରୁଛୁ ଆଜ୍ଞା।
0: ଫସଲ ଯେତେବେଳେ ଭଲ ଭାବରେ ବଢି ସାରିଲା ପରେ ତାପରେ ଆପଣ କେମିତି କ'ଣ ତାକୁ ସବୁ ଅମଳ କରନ୍ତି, ବିକ୍ରି ବଟା କେମିତି କ'ଣ ସବୁ କରନ୍ତି?
1: ଫସଲଟା ଆକ୍ଚୁଆଲି ଆମେ ଲଗେଇଲା ପୂର୍ବରୁ ତାର କୋଉ ସିଜିନ୍ରେ ବାହାରିବ ତାର ଯୋଜନା କରିଥାଉ।
0: ଆଜ୍ଞା,
1: ତ ଆମେ ଲଗେଇଲୁ ତ ଦେଖିଲୁ ଯେ ଆମର ଧରାଯାଉ ବାଇଗଣଟା ବାହାରିବ 2 ମାସ ପରେ,
0: ଆଜ୍ଞା,
1: ଗତ ବର୍ଷ ତା ଆଗ ବର୍ଷ ତାର 5 ବର୍ଷ ପୂର୍ବରୁ ସେଇ ମାସରେ ବାଇଗଣଟା ଡିମାଣ୍ଡ ଥିଲା କି ନାହିଁ।
0: ଆଜ୍ଞା ଆଜ୍ଞା,
1: ଯଦି ଡିମାଣ୍ଡ ଥିଲା ସେଇ ଟାଇମ୍ରେ ଆମେ ଲଗଉଛୁ, ସେଇ ଟାଇମ୍ରେ ବାହାରିଲା ବେଳକୁ ବିକ୍ରି ବଟାରୁ କିଛି ଅସୁବିଧା ନାହିଁ, ହେଇଯାଉଛି ଆଉ।
0: ଆଜ୍ଞା ଆଜ୍ଞା,
1: ଆଉ ଯଦି ମନ ଇଚ୍ଛା ଲଗେଇ ଦେବେ ଯେତେବେଳେ ପାରି ସେତେବେଳେ ତାହେଲେ ବିକ୍ରିର ଅସୁବିଧା ହବ।
0: ଆଉ ଗୋଟେ କଥା ଦେଖନ୍ତୁ, ଯେକୌଣସି ଚାଷ ଆମେ କରିବା, ପନିପରିବା ଚାଷ ହଉ ବା ଯେକୌଣସି ଚାଷ, ଯଦି ଠିକ ଭାବରେ ଆମେ ଜଳ ପରିଚାଳନା ନ କରିପାରିବା ତାହେଲେ ସେଥିରେ ବି ତ ଆମେ ନିଶ୍ଚିତ ଭାବରେ କ୍ଷତି ସହିବା, ତ ଜଳ ପରିଚାଳନା ପାଇଁ ଆପଣ କେମିତି କ'ଣ ସବୁ ସୁବିଧା ସୁଯୋଗ କରିଛନ୍ତି?
1: ଆଜ୍ଞା, ଆମେ ଟୋଟାଲ ଯେତିକି ପନିପରିବା କରୁଛୁ ସବୁ ବୁନ୍ଦା ଜଳସେଚନ କରୁଛୁ।
0: ହଁ, ସେଇ କଥା ଯୋଉ ଡ୍ରିପ ଇରିଗେସନ ଯୋଉ ବୁନ୍ଦା ଜଳସେଚନ କଥା କହିଲେ ବହୁତ ଭଲ କଥା, ଦେଖନ୍ତୁ ସରକାରଙ୍କର ବିଭିନ୍ନ ଯୋଜନା ବି କାର୍ଯ୍ୟକାରୀ ହଉଛି ତାକୁ କାମରେ ଲଗାଇବା ପାଇଁ, ତ ଏଇ ଯୋଜନା ବିଷୟରେ ଆପଣ ଜାଣିଛନ୍ତି କି ନାହିଁ?
1: ହଁ, ଜାଣିଛି ଆଜ୍ଞା, ଡ୍ରିପ ଯୋଜନାରେ ଅଛି ଆପଣଙ୍କର 70% ଛାଡ ଅଛି ବର୍ତ୍ତମାନ।
0: ଆଚ୍ଛା,
1: ଆପଣଙ୍କର ଉଦ୍ୟାନ ବିଭାଗ କେଉଁଝର ଗଲେ ସିଏ ତାଙ୍କର ସାହାଯ୍ୟ କରୁଛନ୍ତି।
0: ସେଇ କଥା ଭାଇ, ଠିକ କଥା ଟିକେ କହିଲେ। ଦେଖନ୍ତୁ ଏଇ ଯୋଉ ଆକାଶବାଣୀ ମାଧ୍ୟମରେ ବି ଆମେ ବିଭିନ୍ନ ପ୍ରକାର ଯୋଜନା ବିଷୟରେ ବି ସରକାରଙ୍କର ଯୋଜନା କ'ଣ କ'ଣ ସବୁ କାର୍ଯ୍ୟକ୍ରମ ଚାଲିଛି ସେ ବିଷୟରେ ବି ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ବି ସୂଚନା ଦଉ, ତ ଆପଣ ଏଇ ବିଷୟରେ ଜାଣିଛନ୍ତି ନିଶ୍ଚିନ୍ତ ଭାବରେ,
1: ଆଜ୍ଞା,
0: ତ କ'ଣ କହିବେ? ଦେଖନ୍ତୁ ଆକାଶବାଣୀ ସମସ୍ତଙ୍କ ମନୋରଞ୍ଜନ ପାଇଁ, ସୂଚନା ପାଇଁ କାର୍ଯ୍ୟ କରୁଛି, ଶିକ୍ଷା ପାଇଁ କାର୍ଯ୍ୟକ୍ରମ କରୁଛି, ତ ଆମେ ଯୋଉ ଚାଷୀ ଭାଇ ଓ ଭଉଣୀ ମାନେ ଆଜି ଆପଣଙ୍କ କଥା ବା ଶୁଣୁଛନ୍ତି, ଆମ କଥା ଶୁଣୁଛନ୍ତି, ତ ଯୋଉ ସରକାରଙ୍କର ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରୀ ହଉଛି ତାକୁ ସେମାନେ କିଭଳି ଭାବରେ ଜାଣିପାରିବେ ଆଉ କିଭଳି ଭାବରେ କାର୍ଯ୍ୟରେ ଲଗେଇ ପାରିବେ, କ'ଣ କହିବେ ଆପଣ?
1: ରେଡିଓ ମାଧ୍ୟମରେ ତ ଶୁଣା ଯାଇପାରିବ, ବୁଝା ଯାଇପାରିବ, ତାପରେ ନିଜେ ଯାଇକି ପୁଣି ସେ କାର୍ଯ୍ୟାଳୟକୁ ଯାଇକି ଯୋଗାଯୋଗ କଲେ ଯାଇକି ପ୍ରାକ୍ଟିକାଲ ରୂପାନ୍ତରିତ ହବ ଆଉ, ଯିଏ ଲାଭ ଉଠେଇବା ପାଇଁ ଚାହୁଁଥିବେ ଯୋଉମାନେ ଆଉ।
0: ଆଚ୍ଛା, ବହୁତ ଭଲ,
1: ନିଜେ ଇଣ୍ଟରେଷ୍ଟ ନେଇକି ଯାଇକି ସେ ଦିଗରେ ଚେଷ୍ଟା କଲେ କୌଣସି ବି କିଛି ଅସୁବିଧା ନାହିଁ, ସବୁ ସମସ୍ତେ ସାହାଯ୍ୟ କରିବା ପାଇଁ ରେଡି ଅଛନ୍ତି।
0: ହଁ, ଦେଖନ୍ତୁ ଭାଇ, ଆଉ ଗୋଟେ କଥା, ଯୋଉ ଆମର ବର୍ତ୍ତମାନ ଦାଦନ ସମସ୍ୟା ଏକ ମୁଖ୍ୟ ଭାବରେ ଦେଖାଯାଇଛି, ମାନେ ବାହାର ରାଜ୍ୟ ଯାଇକି ପିଲାମାନେ ସବୁ ଦାଦନ ନେଇକି ଶ୍ରମିକ ଭାବରେ କାମ କରିବା ପାଇଁ ମନ ପଳାଉଛନ୍ତି, କିନ୍ତୁ ନିଜ ଭିଟାମାଟିକୁ ସେମାନେ ଉଠିଆ କରିବା ପାଇଁ ଇଚ୍ଛା ପ୍ରକାଶ ପାଉନାହାନ୍ତି। ତ ଯଦି ଆମେ ନିଜ ଘରେ ରହିକି ଚାଷ କରିବା, ଯୋଉ ଯେମିତି ଆମେ ଯୋଜନା କଥା ଆଜି ଆଲୋଚନା କରୁଛନ୍ତି, ସରକାରଙ୍କ ଯୋଜନା ବିଷୟରେ ଜାଣିବା, ତ ନିଶ୍ଚିତ ଭାବରେ ଆମେ ତାକୁ କାମରେ ଲଗେଇ ପାରିବା କି ନାହିଁ, କ'ଣ କହିବେ ଆପଣ?
1: ପାରିବା,
0: ଯୋଉମାନେ ଯାଇକି ଦାଦନ ହେଇକି ଶ୍ରମିକ ଭାବରେ କାମ କରୁଛନ୍ତି, ଖାସ କରିକି ସେଇମାନଙ୍କ ପ୍ରତି ଆପଣଙ୍କର କ'ଣ ବାର୍ତ୍ତା ରହିବ? ଆମେ ଯଦି ନିଜ ଘରେ ରହିବା କାମ କରିବା, ତାହେଲେ ନିଶ୍ଚିତ ଭାବରେ ଆମେ ଉପକୃତ ହେଇପାରିବା କି ନାହିଁ?
1: ଦାଦନଟା ଲୋଭରେ ବଶବର୍ତ୍ତୀ ହେଇକି ପଳାଉଛନ୍ତି, ସେପଟେ ଯାଇକି ହଇରାଣ ହଉଛନ୍ତି
0: ଆଜ୍ଞା,
1: କିନ୍ତୁ ଏଠି ଟିକେ 2 ମାସ ଜଗିବା ପାଇଁ ପଡୁଛି, ସେଠି ଗଲେ ଚାହୁଁଛନ୍ତି ଯେ ମାସେ ଭିତରେ ପଇସାଟା ପାଇଯିବୁ, ଏଠି ନିଜେ ରିକ୍ସ ନେବା ପାଇଁ ପଡୁଛି, 2 ମାସ ପରିଶ୍ରମ କରିବା ପାଇଁ ପଡୁଛି, ଫରକଟା ଏତିକି ଅଛି, ଲୋକ ଯେତେବେଳେ ବୁଝିଯିବେ ଦାଦନ କାହିଁକି ଯିବେ?
0: ଠିକ କଥା, ଆମେ ନିଜ କାମରେ ଘରେ ରହିକି ବି ଅଳ୍ପ ଜାଗାରେ ବି ଆମେ ତାକୁ ଯଦି ପରିଶ୍ରମ ସହ କାମ କରିବା, ନିଶ୍ଚିତ ଭାବରେ ତାକୁ କାମରେ ଲଗେଇକି ଉପକୃତ ଆମେ ହେଇପାରିବା
1: ଆଜ୍ଞା, ରିକ୍ସ ପ୍ଲସ୍ ପରିଶ୍ରମ କଲେ ହେବ।
0: ତ ବହୁତ ଭଲ କଥା। ଆଉ ଗୋଟେ କଥା ଦେଖନ୍ତୁ, ଯୋଉ ଯେମିତି ଆପଣଙ୍କୁ ମୂଳରୁ ଆଜି ମୁଁ ପଚାରିଲି, ଆକାଶବାଣୀ ଯୋଉ 90 ବର୍ଷର କାର୍ଯ୍ୟକ୍ରମ ମାନେ ଚାଲିଛି ବର୍ତ୍ତମାନ, ତ କ'ଣ କହିବେ? ଦେଖନ୍ତୁ, ରେଡିଓ ଯଦି ଆମେ ସମସ୍ତେ ଶୁଣିବା, ତ ଏଇ ବିଷୟରେ ଆଜି ଆପଣ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ କ'ଣ ପରାମର୍ଶ ଦେବେ, କ'ଣ କହିବେ?
1: ଶ୍ରୋତା ଭାଇ ଭଉଣୀ ମାନଙ୍କର ଇଣ୍ଟରେଷ୍ଟ ନେଇକି ଆପଣ ଆଉ ଟିକେ କିଛି କିଛି ଆଡ୍ କଲେ ଶ୍ରୋତା ଭାଇ ଭଉଣୀ ଆପେ ଆସିବେ।
0: ତ ଆଜି କାର୍ଯ୍ୟକ୍ରମ ଶେଷରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
1: ରେଡିଓ ଶୁଣନ୍ତୁ, ଆଉ ତାକୁ ଶିକ୍ଷଣୀୟ ଜିନିଷ ଗୁଡା କାର୍ଯ୍ୟକାରୀ କରନ୍ତୁ ନିଜ ଜୀବନରେ।
0: ଆପଣଙ୍କୁ ଭାଇ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।
1: ନମସ୍କାର ଆଜ୍ଞା।
2: ଯାହା ହଉ, ଭାଇ ଜଣକ ଦିନ ସାରା ପରିଶ୍ରମ କରିକି ସଞ୍ଜ ବେଳକୁ ନାଇଁ ତ ତାଙ୍କର ମନୋରଞ୍ଜନ ପାଇଁ ରେଡିଓକୁ ହିଁ ଆଶ୍ରା
3: କରିଛନ୍ତି। ଆଉ ଭାଇ ଜଣଙ୍କ ଯେମିତି କହିଗଲେ, ଆମର ଏଇ ଚାଷବାସ କାର୍ଯ୍ୟକ୍ରମ ଶୁଣିକି, ଏଇ ବୈଠକ ମାଧ୍ୟମରେ ଯାହା ସବୁ ଆଲୋଚନା ହୁଏ, ବିଶେଷଜ୍ଞମାନେ ଯାହା ସବୁ ଆସୁଛନ୍ତି, ତାଙ୍କରି କଥାକୁ ଅନୁସରଣ କରିକି ପ୍ରାୟତଃ ସେ 70-80% ସେ ତାକୁ କାମରେ ଲଗେଇକି ସଫଳ ଭାଇ ହେଇପାରୁଛନ୍ତି।
2: ଭାଇ ଆଶା କରିବା, ଆମ ଭାରତ ଦେଶର ଲୋକ ସଂଖ୍ୟା ଯେମିତି ବଢି ବଢି ଚାଲିଛନ୍ତି, ସମସ୍ତଙ୍କୁ ତ ଚାକିରି ଦେବାର ଆଶା ହିଁ ନାହିଁ, କିନ୍ତୁ ଦେଖାଯାଉଛି ଆମ ଅଞ୍ଚଳରେ ମଧ୍ୟ ଅନେକ ଅଞ୍ଚଳରେ ଚାଷ ହେଉନି, କୋଉଠି ଆମର ପାଣିର ବ୍ୟବସ୍ଥା ହେଇପାରୁନି, କୋଉ ଅଞ୍ଚଳର ଶ୍ରମିକର ଅଭାବ ଅଛି, କିମ୍ବା କୋଉ ଅଞ୍ଚଳ ଆମର ଖାଲ ଢିପ ପାହାଡ଼ିଆ ଅଛି, ହେଲେ ଯୋଉ ଅଞ୍ଚଳରେ ଆମର ମାଟି ଅନୁର୍ବର ହେଉ କିମ୍ବା ଶ୍ରମିକ ମିଳୁନାହାନ୍ତି, ସେଇ ଅଞ୍ଚଳରେ ମଧ୍ୟ ଆମେ କେମିତି ଚାଷ କରିପାରିବା, କୋଉ ପ୍ରକାର ଟେକ୍ନିକକୁ ଆପଣେଇଲେ ସେଥିରେ ଆମେ ଚାଷରେ ସଫଳ
3: ହୋଇପାରିବା,
2: ସେଇ ସେତକ ଯଦି ଆଖି ଆଗରେ ରଖିକି ଆମେ ଚାଷରେ ହାତ ଦେବା, ତାହେଲେ ଚାଷରୁ ମଧ୍ୟ ଲାଭ ସବୁବେଳେ ପାଇଁ ରହିଛି,
3: ସବୁବେଳେ ପାଇଁ ରହିଛି, ସେଇ କଥା ମଧ୍ୟ ଭାଇ। ହେଲେ ଆଜି ପାଇଁ ସମୟ କହିଲାଣି, ଆଜିର ବୈଠକକୁ ଏଇଠି ମୌଳେଇବା।
2: ହେଲା ହେଲା, ତାହେଲେ ସମୟର ଇସାରାରେ ଏଥର ମାଧିଆ ଭାଇ
3: ଆଉ ଗୌରା ଭାଇକୁ
2: ଏଇଠି ବିଦାୟ ଦିଅନ୍ତୁ। ଜୁହାର।

କାର୍ଯ୍ୟକ୍ରମ କୃଷି ଏବଂ କୃଷି ଜୀବନର କଥା ଆମ ଚାଷବାସ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ କେତୋଟି ଦେଶଭକ୍ତି ଗୀତ।

ପରିବେଷଣ କରୁଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର ସମବେତ ଶିଳ୍ପୀ। କଣ୍ଠରେ ତାଙ୍କର ଶିବ କୁମାର ରଥଙ୍କ ରଚନା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ, ପରିବେଷଣ କରୁଛନ୍ତି ଶିଳ୍ପୀ ଶିବପ୍ରସାଦ ସାହୁ ଏବଂ ସାଥୀ।

ଶୁଣିଲେ ଲୋକଗୀତ କ୍ରମରେ ଖଞ୍ଜଣୀ ଭଜନ, ଶିଳ୍ପୀ ଶିବପ୍ରସାଦ ସାହୁ ଏବଂ ସାଥୀଙ୍କ କଣ୍ଠରେ। ଆକାଶବାଣୀ କେନ୍ଦୁଝର।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କେନ୍ଦୁଝର ଏଥର ରୂପେଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ ନମସ୍କାର, ଆଜିର ଏହି ସୁରିଲା ଅବସରରେ ଆପଣମାନଙ୍କୁ ଜଣାଉଛୁ ସ୍ନେହଭର ଅଭିନନ୍ଦନ। ମୁଁ ଆଜି ଗୋପୀନାଥ ସାହୁ। ଆଜି ଆମେ ଆଲୋଚନା କରିବା ହିନ୍ଦୀ ସିନେମା ଜଗତର ଏକ ଅମର ପ୍ରେମ କାହାଣୀ ଉପରେ, କୟାମତ ସେ କୟାମତ ତକ୍ ଚଳଚ୍ଚିତ୍ର ଗୀତ। 80 ଦଶକର ଶେଷ ଭାଗରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ହିନ୍ଦୀ ରୋମାଣ୍ଟିକ୍ ସିନେମାକୁ ଦେଇଥିଲା ଏକ ନୂଆ ଦିଗ। ପ୍ରେମ, ବିରହ ଓ ଯୁବ ହୃଦୟର ସ୍ପନ୍ଦନକୁ ଏତେ ସରଳ ଓ ସୁନ୍ଦର ଭାବରେ ଦେଖାଯାଇଥିଲା ଯେ ଏହି ଫିଲ୍ମ ଆଜି ମଧ୍ୟ ସମସ୍ତଙ୍କ ହୃଦୟରେ ଜୀବନ୍ତ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ମନସୁର ଖାନ ଏବଂ ପ୍ରଯୋଜନା କରିଥିଲେ ନସିର ହୁସେନ। ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ଅମୀର ଖାନ ଏବଂ ଜୁହି ଚାୱଲା। ଏହି ଫିଲ୍ମ ମାଧ୍ୟମରେ ଅମୀର ଖାନ ଯୁବପିଢ଼ିର ହୃଦୟର ନାୟକ ହୋଇ ଉଠିଥିଲେ ଏବଂ ଜୁହି ଚାୱଲାଙ୍କ ନିର୍ମଳ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା।

ଆହା, ଏ ଗୀତରେ ଥିବା ପ୍ରେମର ମାଧୁରୀ ଆଜି ମଧ୍ୟ ଶ୍ରୋତାଙ୍କ ମନକୁ ସ୍ପର୍ଶ କରେ। କୟାମତ୍ ସେ କୟାମତ୍ ତକ୍ ମୁକ୍ତିଲାଭ ପରେ ବିଶାଳ ସଫଳତା ହାସଲ କରିଥିଲା। ଏହି ଚଳଚ୍ଚିତ୍ର ପାଇଥିଲା ଫିଲ୍ମଫେୟାର ଆୱାର୍ଡ଼ସରେ ବେଷ୍ଟ ଫିଲ୍ମ ଏବଂ ବେଷ୍ଟ ଡିରେକ୍ଟର ସମେତ ଅନେକ ସମ୍ମାନ। ସେହିପରି ଉଦିତ ନାରାୟଣ ତାଙ୍କ ମଧୁର ଗାୟନ ପାଇଁ ବିଶେଷ ପ୍ରଶଂସା ଅର୍ଜନ କରିଥିଲେ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ଆଉ ଗୋଟିଏ ମନୋହର ଗୀତକୁ ଶୁଣିବା। ଅକେଲେ ହେଁ ତୋ କ୍ୟା ଗମ୍ ହେ।

ସତରେ ଶ୍ରୋତା ବନ୍ଧୁ, ଏହି ଫିଲ୍ମ କେବଳ ଗୋଟିଏ ପ୍ରେମ କାହାଣୀ ନୁହେଁ, ଏକ ସୁରିଲା ସ୍ମୃତି। ଆଜି ମଧ୍ୟ ଯେତେବେଳେ ଏହି ଫିଲ୍ମର ଗୀତ କାନରେ ପଡ଼େ, ମନ ଫେରିଯାଏ ସେଇ ସୁନେଲି ମେଲୋଡ଼ି ଯୁଗକୁ। ହଁ ଶ୍ରୋତା ବନ୍ଧୁ, ଖୁବ୍ ସୁନ୍ଦର ତାର ସ୍ମୃତି, ଖୁବ୍ ସୁନ୍ଦର ସେଇ ସୁରିଲା ଗୀତର ମହକ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।